ଆକାଶବାଣୀ ପୁରୀ ଆଜି ଶନିବାର 1948 ଶତାବ୍ଦୀ ଜ୍ୟେଷ୍ଠ ମାସ 16 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 6 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:38 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ।

ଶୁଣିଲି ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପରି କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଜଗତର ନାଥ, ସମଗ୍ର ସୃଷ୍ଟିର ପ୍ରଭୁ, ସେ କେବଳ ଓଡ଼ିଆଙ୍କର ନୁହନ୍ତି, ସାରା ବିଶ୍ୱର ଆରାଧ୍ୟ ଦେବତା। ଭକ୍ତମାନେ ତାଙ୍କୁ ଡାକନ୍ତି ପତିତ ପାବନ। କୁହାଯାଏ ହୃଦୟର ଗଭୀରତାରୁ ଥରେ ଜୟ ଜଗନ୍ନାଥ ଉଚ୍ଚାରଣ କରି

ମନରେ ନୂତନ ଉତ୍ସାହ ଆଉ ଶାନ୍ତିର ସଞ୍ଚାର ହୁଏ। ତାଙ୍କ ନାଁ ସ୍ମରଣ କଲେ ମଣିଷକୁ ସତ୍ୟ ଧର୍ମ ଏବଂ ମାନବିକତାର ପଥରେ ସେ ଆଗେଇ ଦେଇଥାନ୍ତି। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ପ୍ରଥମେ ଆସନ୍ତୁ ଶୁଣିବା ଭକ୍ତିଗୀତଟି ଗାଇଛନ୍ତି ରାଜେନ୍ଦ୍ର କୁମାର ସ୍ୱାଇଁ, ଗୀତ ରଚନା କରିଛନ୍ତି ଶିବକୁମାର ରଥ।

ମା ଭବାନୀ କେବଳ ଦେବୀ ନୁହନ୍ତି, ସେ ମମତା, କରୁଣା, ସାହସ ଓ ଶକ୍ତିର ଅନନ୍ୟ ପ୍ରତୀକ। ଜୀବନର ପ୍ରତ୍ୟେକ ସଂଘ

ବର୍ଷରେ ସେ ତାଙ୍କର ଭକ୍ତଙ୍କୁ ଦିଅନ୍ତି ଧୈର୍ଯ୍ୟ, ଆତ୍ମବିଶ୍ୱାସ ଆଉ ଆଗକୁ ବଢ଼ିବାର ପ୍ରେରଣା। ସେଇ ଜଗଜ୍ଜନନୀ ମା ଭବାନୀଙ୍କ ଚରଣରେ ଆମର ପ୍ରଣାମ। ଆସନ୍ତା ଶୁଣିବା ପରବର୍ତ୍ତୀ ଭକ୍ତି ଗୀତଟି ଗାଇଛନ୍ତି ତୃପ୍ତି ଦାସ, କଣ୍ଠରେ ତାଙ୍କର ଗୋକୁଳାନନ୍ଦ ଧଳଙ୍କର ଗୀତ ରଚନା।

0: ପୁରାତନ ରଚନାରୁ ଆସନ୍ତୁ ଶୁଣିବା ମନୋରଞ୍ଜନ ପୃଷ୍ଟିଙ୍କ କଣ୍ଠରେ ଭକ୍ତି ଗୀତଟି।
1: କୃଷ୍ଣ ମଧୁସୂଦନ ଓଂକାର ବ୍ରହ୍ମ ହରି ହେ ସନାତନ ନନ୍ଦ ନନ୍ଦନ କୃଷ୍ଣ।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ନନ୍ଦିତା ଭଞ୍ଜ କଣ୍ଠରେ ତାଙ୍କର ନରେନ୍ଦ୍ର ବେହେରାଙ୍କ ଗୀତ ରଚନା।

ଏଇ ଭକ୍ତିଗୀତ ସହିତ ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ଆରାଧନା। ଆଜି ଆପଣମାନେ ଶୁଣିଲେ ରାଜେନ୍ଦ୍ର କୁମାର ସ୍ୱାଇଁ, ତୃପ୍ତି ଦାସ, ସୁବୀର କୁମାର ଦାସ, ନନ୍ଦିତା ମହାପାତ୍ର, ମନୋରଞ୍ଜନ ପୃଷ୍ଟି ଏବଂ ନନ୍ଦିତା ଭଞ୍ଜଙ୍କ କଣ୍ଠରେ କେତୋଟି ଭକ୍ତିଗୀତ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ ଯୋଗେ। ଶ୍ରୋତା ବନ୍ଧୁ, ଆପଣମାନେ କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ ଅନୁଚିନ୍ତା, ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

1970 ରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ଼ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍ ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ପ୍

କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ଯେଉଁ ବ୍ୟକ୍ତି ନିଜର ବୁଦ୍ଧି କୌଶଳ ଉତ୍ସାହ ଓ ଯୁକ୍ତି ସହିତ ଆଜିର କାମକୁ ସର୍ବୋତ୍କୃଷ୍ଟ ଭାବରେ ସମ୍ପନ୍ନ ନକରି କାଲିର ଆବଶ୍ୟକତାକୁ ଗୁରୁତ୍ୱ ଦିଏ ତାହାର ଚିନ୍ତା ବଢ଼ିଯାଏ। ମନୁଷ୍ୟ ଗତକାଲିର ଘଟଣା ପ୍ରତି ସର୍ବଦା ଅଭିଯୋଗ ମନ ମଧ୍ୟକୁ ଆଣେ ଏବଂ ଆସନ୍ତାକାଲିର କାର୍ଯ୍ୟ ପାଇଁ କିଛି ଫଳ ଆଶା ରଖେ। କାର୍ଯ୍ୟଟି ହେବ କି ନ ହେବ, ଲାଭ ହେବ କି କ୍ଷତି ହେବ, ସମ୍ମାନ ମିଳିବ କି ଅପମାନ ମିଳିବ, ଏହି ଭୟ ମନେ ରଖିଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୀଶୁଙ୍କୁ ଏକ ପ୍ରାର୍ଥନା ମାଧ୍ୟମରେ ଜଣାନ୍ତି, ହେ ପରମ ପିତା, ଆଜି ଦିନର ଭୋଜନ ଆମକୁ ମିଳୁ, ଆଜି ଆମକୁ ସମୃଦ୍ଧ କର। ଏହାର ଅର୍ଥ ଆମର ଭବିଷ୍ୟତ ଜୀବନ ସମୁଜ୍ଜଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନଟିକୁ ଅଧିକ ଆନନ୍ଦ, ସନ୍ତୋଷ ଓ ଆଦର୍ଶର ସହିତ କଟାଇବାକୁ ଚେଷ୍ଟା କରି ସଫଳ ହୁଏ ତେବେ ଖୁବ୍ ଭଲ କଥା। ବିବେକାନନ୍ଦ ଏହି ମର୍ମରେ କହିଥିଲେ, କାଲି ପାଇଁ ଚିନ୍ତା କର ନାହିଁ। ଏ କଥା ଉପରେ ଏକ ପ୍ରଶ୍ନ ଆସିପାରେ, କାଲିର ଚିନ୍ତା ନକରି ମଣିଷର ପରିବାର, ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରଭୃତିର ବିଷମ ସମସ୍ୟା ବଢ଼ିଯାଇପାରେ। ପୁଣି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଆଜିର କାର୍ଯ୍ୟକ୍ଷମ ଶରୀର ଧୀରେ ଧୀରେ ବୃଦ୍ଧ ହୋଇଯିବ, ଆଜିର ବ୍ୟବସାୟ ଓ ଶିଳ୍ପ କାଲି ରୁଗୁଣ ହୋଇଯିବ, ଚାକିରି କାଳ ସରିଯିବ, ସୁସ୍ଥ ଶରୀର ଅସୁସ୍ଥ ହୋଇଯିବ, ଝିଅ ବିଭାଗର ପୁଅ ବିଭାଗର ଅନେକ ସମସ୍ୟା ମୁଣ୍ଡ ଟେକିବ, ଏହାକୁ ବାଦ ଦେଇ ହେବ କି? ଆଜିର ବିଚାରଶୀଳ ବ୍ୟକ୍ତିଙ୍କର ଏହିସବୁ ବିଚାର ମସ୍ତିଷ୍କ ମଧ୍ୟକୁ ଆସିଥାଏ। ଏହା ସତ୍ୟ, ସମସ୍ୟା ଗୁଡ଼ିକ ମଧ୍ୟ ସତ୍ୟ, ମାତ୍ର ଏହି ସମସ୍ୟା ଗୁଡ଼ିକ ପ୍ରତି ଯଦି କେବଳ ଚିନ୍ତା କରାଯାଏ, ମାନସିକ ଭାରସାମ୍ୟ ଓ ମାନସିକ ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ମନୁଷ୍ୟର ଉତ୍ସାହ, ଶକ୍ତି, କାର୍ଯ୍ୟଦକ୍ଷତା ଓ ପ୍ରସନ୍ନତାକୁ ନଷ୍ଟ କରିଦିଏ। ଯେଉଁ ଅସୁବିଧାକୁ ବ୍ୟକ୍ତିଗତ ଭାବେ ପ୍ରତିରୋଧ କରାଯାଇ ପାରିଥାନ୍ତା, ଏହା ପରିବାର ପାଇଁ ବିରାଟ ବୋଝ ହୋଇଯିବ। ମନୁଷ୍ୟର ଚଲାପଥରେ ଅନ୍ଧକାର ସୃଷ୍ଟି ହେବ। ଏଣୁ ସମସ୍ୟାକୁ ଦୂର କରିବାକୁ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପଡ଼ିବ। ପରିଶ୍ରମ ଓ ଉଦ୍ୟୋଗ କରିବା ସଙ୍ଗେ ସଙ୍ଗେ ସମାଜର ସଠିକ୍ ବ୍ୟକ୍ତିଙ୍କର ସହଯୋଗ ପାଇଁ ଚେଷ୍ଟା କରିବାକୁ ହେବ। ଏହା ବ୍ୟତୀତ ମଣିଷ ଯଦି ଦରିଦ୍ର ହୋଇଯାଏ, ଅଭାବର ସମ୍ମୁଖୀନ ହୁଏ, କୌଣସି ଏକ ଦୂରାରୋଗର ସମ୍ମୁଖୀନ ହୁଏ, ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ଖବର ପ୍ରାପ୍ତ ହୁଏ, ସ୍ୱାଭାବିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼େ, ଏହା ପରୋକ୍ଷରେ ଆମର ଦୂରଦୃଷ୍ଟି ସୃଷ୍ଟି କରେ ଏବଂ କେଉଁ କାର୍ଯ୍ୟରେ ଫଳ ଭବିଷ୍ୟତରେ କ'ଣ ହେବ ତାର ସୂଚନା ମଧ୍ୟ ମିଳିଥାଏ। ସମସ୍ୟାର ସମ୍ବଦକୁ ଦେଖି ଭବିଷ୍ୟତ ଉନ୍ନତିର ଯୋଜନା ଉତ୍ତମ ବିଚାରରେ ପ୍ରସ୍ତୁତ ହୁଏ। ପୁରୁଣା ଭୁଲ ଯୋଗୁଁ ମିଳିଥିବା ଦଣ୍ଡର ଅନୁଭୂତି ଓ ସଂସାରର କଠୋରତାକୁ ଦେଖି ଶୁଣି ନିଜ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିଥାଉ। ଅନ୍ୟ ଦିଗକୁ ଯଦି ଆଲୋଚନା କରାଯାଏ, ମନୁଷ୍ୟ ମନରେ ଅଶୁଭ ଚିନ୍ତାର ସୃଷ୍ଟି ହୋଇଥାଏ। ଏହାର ମୁଖ୍ୟ କାରଣ ଭୟ ଓ ବିଚଳିତ ଅବସ୍ଥା। ଏହା ମଣିଷର କର୍ମଧାରର ବାଧକ ଅଟେ। ସଂସାରରେ ମନୁଷ୍ୟ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ, ଏକ ଅଜଣା ଭୟ ଓ ଚିନ୍ତାରେ ଆମର ଶକ୍ତି ଓ ଉତ୍ସାହ ବିନାଶ ହୋଇଯାଏ। ପଶ୍ଚାତ୍ତାପ ଓ ଆତ୍ମଗ୍ଲାନିର ଅନ୍ଧକାରରେ ଯୋଗ୍ୟ ଲୋକ ସୁଦ୍ଧା ନିଜର ଶକ୍ତି ହରାଇଥାଏ। ଅନେକ ବ୍ୟକ୍ତି ଚିନ୍ତାରୁ ବେମାର ହୋଇଯାଆନ୍ତି, ଚିନ୍ତା ତାଙ୍କୁ ଶଯ୍ୟାଶାୟୀ କରିଦେଇଥାଏ। ବଡ଼ ପଦବୀରେ ଅବସ୍ଥାପିତ ସରକାରୀ ଚାକିରିଆ, ଅଧିକ ବେତନପ୍ରାପ୍ତ କର୍ମଚାରୀ, ବଡ଼ ବ୍ୟବସାୟୀ, ପଦପଦବୀଧାରୀ ବ୍ୟକ୍ତିଙ୍କର ଯଦି ଟିକିଏ ଉଣା ଘଟେ, ତେବେ ସେମାନଙ୍କର ଚିନ୍ତା ବଢ଼ି ମାନବିକତା ହରାଇ ବସନ୍ତି। ମନୁଷ୍ୟ ସକାଳୁ ଶଯ୍ୟାତ୍ୟାଗ କଲାପରେ ଅନେକ କାମ ତା ଆଗରେ ମୁଣ୍ଡ ଟେକନ୍ତି, ଆଉ ମଣିଷ ସେସବୁ କାର୍ଯ୍ୟକୁ ଏକାବେଳେ ସାରିଦେବାକୁ ଚିନ୍ତା କରେ। କିନ୍ତୁ ଯଦି କାର୍ଯ୍ୟଗୁଡ଼ିକୁ କ୍ରମାନ୍ୱୟରେ ଧୀରେ ଧୀରେ କରାଯାଏ, ତେବେ ସନ୍ଧ୍ୟାବେଳକୁ ସମସ୍ତ କାର୍ଯ୍ୟ ଅଧାପନ୍ତିରିଆ ହୋଇଯାଏ, ଯାହା କାଲି ପାଇଁ ସମସ୍ୟା ଓ ଚିନ୍ତା ସୃଷ୍ଟି କରେ। ଏହି ଚିନ୍ତା ମାନସିକ ଶକ୍ତିକୁ କ୍ଷୟ କରି ମସ୍ତିଷ୍କ ବିକୃତି କରିଥାଏ। ଆସନ୍ତୁ ଏହି ସମସ୍ୟାକୁ ଟାଳିବାକୁ ଆଜି ଅର୍ଥାତ୍ ବର୍ତ୍ତମାନ ସମୟକୁ ଉଚିତ ଭାବେ ସମ୍ମାନ ଦେବା ଓ ଏହି ଅନୁଚିନ୍ତାରୁ ଜୀବନର ଶ୍ରେଷ୍ଠ ଆନନ୍ଦ ପାଇପାରିବା।

0: ଶେଷହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ପ୍ରଦୀପ୍ତ ମହାପାତ୍ର।
1: ଶୁଣିଲେ ଅନୁଚିନ୍ତା ପ୍ରଚାରକୁଲ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ ରାଜ୍ୟ ଅଧ୍ୟାୟ 98। ଆଜିର ଶିଳ୍ପୀ ରହିଛନ୍ତି ଭୂପିନ୍ଦର ସିଂ ଏବଂ ମିତାଲି ବି ସିଂ।
2: Episode 98।

ପ୍ରଜର କୁଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ ରାଜ୍ୟ ଅଧ୍ୟାୟ 98। ଶିଳ୍ପୀ ରହିଥିଲେ ଭୂପିନ୍ଦର ସିଂ ଏବଂ ମିତାଲି ବି ସିଂ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆସନ୍ତୁ ଶୁଣିବା ସୁଧାକର ମିଶ୍ରଙ୍କ କଣ୍ଠରେ ଭକ୍ତିଗୀତଟି, ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

0: ଶୁଣୁଥିଲେ ଭକ୍ତିଗୀତଟି ସୁଧାକର ମିଶ୍ରଙ୍କ କଣ୍ଠରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା। अथ वार्ताः। प्रधानमंत्री नरेन्द्र मोदी गुजरात राज्यस्य सूरत नगरे 18,000 कोटि रूप्यकाधिक मूल्यानां मार्ग विद्युतः अथ च औद्योगिक विकास परियोजनानां शुभारंभं विहितवान्। सः आदौ हजीरा क्षेत्रं गत्वा औद्योगिकाधारभूत संरचना कार्याणां समीक्षा

0: ସକାଳ 9:30 କାର୍ଯ୍ୟକ୍ରମ ନିରାମୟରେ ଶୁଣିପାରିବେ। ହରମୋନ୍ ଅସନ୍ତୁଳନର କାରଣ, ଲକ୍ଷଣ ଏବଂ ପ୍ରତିକାର ଆଲୋଚନା କରିବେ ଭୁବନେଶ୍ୱରର ଅନ୍ତଃସ୍ରାବୀ ଗ୍ରନ୍ଥି ବିଶେଷଜ୍ଞ ଡାକ୍ତର ପ୍ରଫେସର ଡକ୍ଟର ସମ୍ବିତ କୁମାର ଦାସ। କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ଶ୍ରବୀ ଦିନ 10 ସମୟରେ ଶୁଣିପାରିବେ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଜିର ସନ୍ଧ୍ୟା ଅଧିବେଶନର କାର୍ଯ୍ୟସୂଚୀ। ସନ୍ଧ୍ୟା 5:30 ଶୁଣିପାରିବେ ଯୁବବାଣୀ କାର୍ଯ୍ୟକ୍ରମରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସମ୍ପର୍କରେ, ସୁରକ୍ଷିତ ଖାଦ୍ୟ ସୁସ୍ଥ ଜୀବନ ସେ ସମ୍ପର୍କରେ। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:15 ଦେଶାତ୍ମବୋଧ ସଙ୍ଗୀତ, 6:20 ଓଡ଼ିଆ ଆଲବମ୍ ଗୀତ। ସନ୍ଧ୍ୟା 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:30 କାର୍ଯ୍ୟକ୍ରମ ବନାନୀ ଆକାଶବାଣୀ କଟକରୁ ଶୁଣିପାରିବେ। ରାତି 8:00 ସମୟରେ ବାଟଘାଟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ। ରାତି 8:15 ହିନ୍ଦୀ ଚଳଚ୍ଚିତ୍ର ଗୀତ, 9:30 ଶୁଣିପାରିବେ ନିରାମୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ରାତି 10 ସମୟରେ ଶୁଣିପାରିବେ ଆକାଶବାଣୀର ସମ୍ବାଦ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଫ୍ ବ୍ରଡ଼କାଷ୍ଟ, ଭାରତ ସରକାରଙ୍କର 12 ସମାପ୍ତି ସମ୍ପର୍କିତ ବିଷୟବସ୍ତୁ ରହିଛି ଯୁବଶକ୍ତି। ପରେ ପରେ ଶେଷରେ ଶୁଣିପାରିବେ 10:30 ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାପନ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକରୁ।
1: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା 3 ଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

0: ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷି ମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ PIB ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। PIB ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲିଶ୍ରୀ ମେଳା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ୍ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ° ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ° ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଗଳା କର୍କଟ ରୋଗ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର କଣ୍ଟା ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି

0: ସଙ୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା। ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣ ଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହେଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱ ଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ଼ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏଇ ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କେଉଁ କେଉଁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଢ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ। ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ କାରଣ ତମାଖୁଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡ଼ିତ ହୋଇଗଲେ ତେବେ ସଚେତନ ରୁହନ୍ତୁ, ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ୍ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ, ଦରକାର ପଡ଼ିଲେ ଆଗକୁ ରେଡିଏସନ୍ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ୍ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ, ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ, ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା।

ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ୍ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ୍ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ୍ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5 S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି $5 ବିଲିୟନ୍ ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4 ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି 3-ଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବ୍ୟାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ

ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାଟ୍ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 942,000 ଉର୍ଦ୍ଧ୍ୱ କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800 ଉର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିର ଗୁଡ଼ିକରେ 1,57,000 ଉର୍ଦ୍ଧ୍ୱ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡ଼େ, ୱାଇନାଡ, କନ୍ନୁର ଓ କାସାରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।

ଆରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବାଟେ ଘାଟେ। ଆଜିର ଉପସ୍ଥାପନାରେ ବିଭୂତିଭୂଷଣ ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ନମସ୍କାର, ସୁଗବନ୍ଧୁ ନୂତନ ସକାଳର ସୁବର୍ଣ୍ଣ କିରଣ ଆପଣଙ୍କ ଜୀବନକୁ ସୁଖ ଶାନ୍ତି ଓ ସ୍ୱାସ୍ଥ୍ୟ ସଫଳତାରେ ଭରି ଦିଅନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି କାମନା କରି ବାଟଘାଟରେ ନିଆରା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ବିଭୂତି। ପ୍ରତ୍ୟେକ ସକାଳ ଏକ ନୂଆ ସୁଯୋଗ, ଭଲ ଚିନ୍ତା, ଭଲ କର୍ମ ଓ ସକାରାତ୍ମକ ମନୋଭାବ ସହିତ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ। ହସନ୍ତୁ, ଖୁସିରେ ରୁହନ୍ତୁ, ନିଜ କର୍ମ ଦ୍ୱାରା ଜୀବନକୁ ସୁନ୍ଦର ଓ ସରସ କରନ୍ତୁ। ଶୁଭ ସକାଳର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

0: ସଦାବନ୍ଧୁ ଜୀବନ କର୍ମ ବିନା ଅର୍ଥହୀନ। କର୍ମ ହେଉଛି ସଫଳତାର ଉନ୍ନତି ଓ ଆତ୍ମସନ୍ତୋଷର ମୂଳ ଆଧାର। ଯିଏ ନିଷ୍ଠା ପରିଶ୍ରମ ସହିତ କର୍ମ କରେ ସେ ଜୀବନରେ ନିଶ୍ଚୟ ସଫଳତା ଲାଭ କରେ। ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ କର୍ମ କରିବା ହିଁ ମଣିଷର କର୍ତ୍ତବ୍ୟ। ଫଳର ଆଶା ନ ରଖି ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ। ତେଣୁ ଗୀତାରେ କୁହାଯାଇଛି କର୍ମଣ୍ୟେ ବାଧିକାରସ୍ତେ ମା ଫଲେଷୁ କଦାଚନ। କର୍ମ ହିଁ ପୂଜା, କର୍ମ ହିଁ ଧର୍ମ, କର୍ମ ହିଁ ଜୀବନର ସତ୍ୟ ପରିଚୟ। କର୍ମ ମଣିଷକୁ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ ଏବଂ ସମାଜର ଓ ଜାତିର ଉନ୍ନତିରେ ସହାୟକ ହୋଇଥାଏ। ଓଡ଼ିଶାର ବରପୁତ୍ର ଗୋପବନ୍ଧୁ ଦାସ କର୍ମ ଓ ସେବାକୁ ଜୀବନର ସର୍ବୋଚ୍ଚ ଆଦର୍ଶ ଭାବେ ମାନୁଥିଲେ ଓ ତାଙ୍କର ବାଣୀ ଥିଲା, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏହି ବାଣୀ ନିଷ୍କାମ କର୍ମ, ଦେଶ ପ୍ରେମ ଓ ଜନସେବାର ମହତ୍ତ୍ୱକୁ ପ୍ରକାଶ କରୁଥିଲା। ଗୋପବନ୍ଧୁଙ୍କ ମତରେ ନିଜ ସ୍ୱାର୍ଥଠାରୁ ସମାଜ ଓ ଦେଶର କଲ୍ୟାଣ ପାଇଁ କରାଯାଇଥିବା କର୍ମ ହିଁ ମନୁଷ୍ୟ ଜୀବନର ସାର୍ଥକତା ଓ ନିଷ୍କାମ ସେବା କର୍ତ୍ତବ୍ୟ ପାଳନରେ ରହିଛି। ଏହି ବାଣୀ ଗୁଡିକ କର୍ମ ହିଁ ଜୀବନର ଭାବନାକୁ ଆହୁରି ସୁଦୃଢ କରେ। ପ୍ରତ୍ୟେକ ଥର ପରି ଆଜିର ଏ ସକାଳ ମୁହୂର୍ତ୍ତରେ ଏମିତି ଜଣେ ଅତିଥି ଅଛନ୍ତି ଯିଏ କର୍ମକୁ ସର୍ବୋଚ୍ଚ ବୋଲି ମନେ କରନ୍ତି। ତାଙ୍କ ନିକଟରେ କୌଣସି କର୍ମ ଛୋଟ ନୁହେଁ ବୋଲି ସେ ମନେ କରନ୍ତି ଏବଂ ସମାଜ ପାଇଁ ଜଣେ ଉଦାହରଣ ଅଟନ୍ତି। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସବୁଠୁ ବଡ଼ କଥା ହେଉଛି ଭାଇ ଜଣକ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ, କିନ୍ତୁ ସରକାରୀ ଚାକିରିକୁ ପରିତ୍ୟାଗ କରି ଭାଇ ଆପଣେଇଛନ୍ତି ଚାଷକୁ। ତାଙ୍କ ମତରେ କୃଷି ହିଁ ମାନବର ସଭ୍ୟତାର ଆଧାର। ମଣିଷର ଖାଦ୍ୟ, ବସ୍ତ୍ର, ଜୀବନ ଧାରଣର ଅନେକ ଆବଶ୍ୟକତା କୃଷି ଉପରେ ନିର୍ଭର କରେ। କୃଷି କେବଳ ଏକ ପେଶା ନୁହେଁ, ଏହା ପ୍ରକୃତି ସହିତ ମଣିଷର ଏକ ଗଭୀର ସମ୍ପର୍କ। ମାଟି, ଜଳ, ବାୟୁ ଓ ସୂର୍ଯ୍ୟଙ୍କ ଆଶୀର୍ବାଦରେ କୃଷି ସମୃଦ୍ଧ ହୁଏ। ତେଣୁ କୃଷିର ଉନ୍ନତିର ଅର୍ଥ ଦେଶର ଉନ୍ନତି। ଏ ଭାଇ ଜଣକ ହେଉଛନ୍ତି ଆଜିର ଯୁବପିଢ଼ି ପାଇଁ ଏକ ଉଦାହରଣ। ଆଜିର ଯୁବପିଢ଼ି କେବଳ ଚାକିରି ପଛରେ ଧାଇ ନ ଯାଇ କୃଷି, ଉଦ୍ୟୋଗ, ସ୍ୱରୋଜଗାର କ୍ଷେତ୍ରରେ ମଧ୍ୟ ଆଗ୍ରହ ଦେଖାଇବାର ଆବଶ୍ୟକତା ଅଛି। କୃଷି କେବଳ ଜୀବିକାର ମାଧ୍ୟମ ନୁହେଁ, ଏହା ଦେଶର ଅର୍ଥନୀତିର ମେରୁଦଣ୍ଡ। ଆଧୁନିକ ଜ୍ଞାନ ଓ ପ୍ରଯୁକ୍ତିର ସହାୟତାରେ କୃଷିକୁ ଲାଭଜନକ ଓ ସମ୍ମାନଜନକ ବୃତ୍ତିରେ ପରିଣତ କରାଯାଇପାରେ। ଆମେ ଯେତେବେଳେ ଭାଇଙ୍କ କଥା ଏତେ ଆଲୋଚନା କରିସାରିଲେଣି, ଚାଲନ୍ତୁ ଭାଇଙ୍କ ସହିତ ସାକ୍ଷାତ ହେବା ଏବଂ ସେ କିଭଳି ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି କୃଷି କ୍ଷେତ୍ରକୁ ଆପଣେଇଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଆହୁରି ମଧ୍ୟ ଅଣ୍ଟା ଭିଡ଼ିଛନ୍ତି ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ। ଯେତେବେଳେ ଏମିତି ଜଣେ ଅତିଥି ଅଛନ୍ତି ତାଙ୍କ ସହିତ ନିଶ୍ଚିନ୍ତ କଥା ହେବା। ତେବେ ଆସନ୍ତୁ ଶୁଣିବା ଭାଇଙ୍କ ମୁଖରୁ ତାଙ୍କ ସଫଳତାର କାହାଣୀ।
1: ଶ୍ରୋତାବନ୍ଧୁ ନମସ୍କାର। ବାଟଘାଟରେ ଆଜି ନିଆରା କାର୍ଯ୍ୟକ୍ରମରେ ଜଣେ ଭାଇଙ୍କ ସହିତ ରାସ୍ତାରେ ଭେଟ ହୋଇଛି। ଭାଇ ଜଣଙ୍କର ବିଷୟରେ ଟିକେ ଜାଣିଲା ପରେ ତାଙ୍କ ଆଉ ଅଧିକ ଟିକେ ଜାଣିବା ପାଇଁ ତାଙ୍କ ବିଷୟରେ ମନରେ ଟିକେ ଜାଗ୍ରତ ହେଲା ଏବଂ ଭାଇ ଜଣେ ଚାଷୀ, କିନ୍ତୁ ଜଣେ ସରକାରୀ ଚାକିରି ଛାଡି ଆଜିର ଯୁବପିଢ଼ି ସମସ୍ତେ ଚାକିରି ପଛରେ ଧାଉଁଥିବା ବେଳେ ଭାଇ ତାକୁ ପରିତ୍ୟାଗ କରି ବର୍ତ୍ତମାନ ଜଣେ ସଫଳ ଚାଷୀ ରୂପରେ ଗଣା ହେଇଛନ୍ତି। ତାହେଲେ ଏଭଳି ଜଣେ ମଣିଷ ଅଛନ୍ତି, ଇଏ ତ ଯୁବପିଢ଼ି ପାଇଁ ଗୋଟେ ସୁନ୍ଦର ବାର୍ତ୍ତା।

0: ଯିଏ ଆଜିକାଲି ଚାକିରି ପଛରେ ପିଲାମାନେ କେବଳ ଗୋଡ଼ଉଛନ୍ତି, କିନ୍ତୁ ଭାଇ ଜଣକ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଚାଷ କ୍ଷେତ୍ରକୁ ଆପଣେଇଛନ୍ତି, ଇଏ ତ ବଡ଼ ଗର୍ବର କଥା ଆମ ପାଇଁ। ଚାଲନ୍ତୁ ତାଙ୍କ ପରିଚୟ ଜାଣିବା ଏବଂ ତାଙ୍କ ବିଷୟରେ ଟିକେ ଜାଣିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣ ଜଣେ ସଫଳ ଚାଷୀ, କିନ୍ତୁ ଆମେ ଶୁଣିବାକୁ ପାଇଲୁ ଆପଣ ଜଣେ ସରକାରୀ ଚାକିରି କରିଥିଲେ, ତାକୁ ପ୍ରତ୍ୟାଖ୍ୟାନ କରି ଗୋଟେ ବଡ଼ ଫାର୍ମ ହାଉସ୍ କରିଛନ୍ତି, ଆଜି ନିଜ ଗୋଡ଼ରେ ଛିଡ଼ା ହେଇଛନ୍ତି। ତେଣୁ ଆଗ ଆପଣଙ୍କ ପରିଚୟଟି କୁହନ୍ତୁ ଏବଂ ଆପଣ କାହିଁକି ସରକାରୀ ଚାକିରି ଛାଡ଼ିକି ଚାଷ ପ୍ରତି ଆଗ୍ରହ ହେଲେ ତା ବିଷୟରେ ଟିକେ କୁହନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ହଉଛି ବଳରାମପୁର ଗଡ ପଞ୍ଚାୟତର କହଳପଡ଼ା ଗ୍ରାମର ସତ୍ୟବାଦୀ ବ୍ଲକ ଜିଲ୍ଲା ପୁରୀ। ମୋ ନାଁ ହେଲା ରଶ୍ମିରଞ୍ଜନ ରାଉତରାୟ, ବାବାଙ୍କ ନାଁ ରମାକାନ୍ତ ରାଉତରାୟ। ମୁଁ 2018 ମସିହାରୁ 2020 ମସିହା ପର୍ଯ୍ୟନ୍ତ ଷ୍ଟେଟ ଫିସରିଜର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଥିଲି। ମୁଁ 2020 ଯେତେବେଳେ ଆମର ଜେଜେ ମୋର କରିଥିଲେ ଗୋଟେ ଫାର୍ମ ହାଉସ କରିଥିଲେ, ଯେତେବେଳେ 2020 ମସିହା ପରେ ମୁଁ ଚାକିରି ଛାଡ଼ିଲି, ଦେଖିଲି ଯେ ଚାକିରିର ଯେତିକି ସାଲାରି ଆସୁଛି ଆଉ ସେଥିରେ ଯେତିକି ପରିଶ୍ରମ ଉପର ଲେବୁଲ ଠୁ ତଳ ଲେବୁଲ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଉ ବହୁତ ପ୍ରେସର ଭିତରେ ନିଜେ ମୁଁ ଭାବିଲି ନିଜେ ସ୍ୱାବଲମ୍ବୀ ହେବି ବୋଲି, ତେଣୁକରି ଆସିକିରି 2020 ମସିହାରେ ମୋ ଫାର୍ମରେ ମୁଁ ଯୋଗ ଦେଇଥିଲି। ସେଥିରୁ କିଛି ଆଇଡିଆ ନଥିଲା ଭିତରେ ମୁଁ ଯେହେତୁ ଷ୍ଟେଟ ଫିସରିଜରେ ଚାକିରି କରିଥିଲି, ସେଠି ସବୁ ତାଙ୍କର କେମିତି ସ୍କିମ୍ ଗଭର୍ଣ୍ଣମେଣ୍ଟର ଅଛି, କେମିତି ସ୍କିମ୍ର ଫାଇଦା ଉଠେଇ ନିଜ ଗୋଡ଼ରେ ସ୍ୱାବଲମ୍ବୀ ହେଇପାରିବେ ସେ ବିଷୟରେ 2 ବର୍ଷ ଏକ୍ସପିରିଏନ୍ସ ନେଇକି ଆସିଥିଲି ଏବଂ ସେଇଟା ବି ଏଠି ଇମ୍ପ୍ଲିମେଣ୍ଟ କରିଥିଲି। ତାପରେ 2021 ମସିହାରେ ମୁଁ ବି ସେଇଟା ଇମ୍ପ୍ଲିମେଣ୍ଟ କରିକି 2021 ମସିହାରେ ବି ମୋତେ ଦେଇଥିଲେ ଆମର ଷ୍ଟେଟ ଫିସରିଜରେ ଦେଇଥିଲେ ବେଷ୍ଟ ଆୱାର୍ଡ, ଷ୍ଟେଟ ଫିସରିଜ ବେଷ୍ଟ ଆୱାର୍ଡ ଦେଇଥିଲେ ପୁରୀ ଡିଷ୍ଟ୍ରିକ୍ଟର ପାଇଥିଲି। ତାପରେ ସେଇଠୁ ଗୋଟେ ମୋଟିଭେଟ୍ ହେଇକିରି କାର୍ଯ୍ୟ ଚାଲିଛି ଏବଂ କରିବି ଚାଲିଛି, ଆଗକୁ ମଧ୍ୟ ଆହୁରି କିଛି ଡେଭଲପ୍ କରିବି ଏବଂ ପାଖାପାଖି କିଛି ଲୋକଙ୍କୁ ମଧ୍ୟ ସେଥିରେ କିଛି ଯୋଗଦାନ ଯୋଗ ଦେବି ରଖିବି ଏବଂ ସେମାନଙ୍କୁ କିଛି ତାଙ୍କ ପରିବାର କେମିତି ଭରଣ ପୋଷଣ କରିବେ ସେଥିପାଇଁ ସେମାନଙ୍କୁ ଦରମା ଦେଇକିରି ମଧ୍ୟ ଏଠି କିଛି ନିଯୁକ୍ତି କରାଇବି ବୋଲି ଆଶା ଅଛି ଏବଂ ବହୁତ ଆଉ କିଛି ମୋର ସାଙ୍ଗସାଥି ସେମାନଙ୍କୁ ମଧ୍ୟ ମୋଟିଭେଟ୍ କରାଇବି ଯେ ସେମାନେ ଚାକିରି ପଛରେ ନ ଧାଇଁକିରି ନିଜ ଗୋଡ଼ରେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ, ଗଭର୍ଣ୍ଣମେଣ୍ଟରୁ ବିଭିନ୍ନ ପ୍ରକାର ଯେଉଁ ସ୍କିମ୍ ଅଛି ସେକୁ ଆଣିକି ଇମ୍ପ୍ଲିମେଣ୍ଟ କରିକି ନିଜେ ଚାକିରି ଠାରୁ କିଛି ଭଲ ଇନକମ୍ କରନ୍ତୁ ସେ ବିଷୟରେ ଆଉ ମୋ ସାଙ୍ଗସାଥି ମାନଙ୍କୁ ମଧ୍ୟ ମୋଟିଭେଟ୍ କରାଇବି, ଏହା ହିଁ ମୋର ଲକ୍ଷ୍ୟ।
0: ତେବେ ଆପଣ କହିଲେ ବର୍ତ୍ତମାନ ସମସ୍ତେ ଯୁବପିଢ଼ି ସମସ୍ତେ ଚାହାନ୍ତି ଆମେ ଭଲ ପାଠ ଟିକେ ପଢ଼ିବୁ ଏବଂ ସରକାରୀ ଚାକିରି ଖଣ୍ଡେ କରିବୁ, କିନ୍ତୁ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଫାର୍ମ ହାଉସ୍ କରି ଜୀବନ ବଞ୍ଚିପାରିବ କି?
1: ନିଶ୍ଚିନ୍ତ ବଞ୍ଚିପାରିବ। ଯେତିକି ଆମେ ଗୋଟେ ଅଫିସରେ ଡେଡିକେସନରେ କାମ କରୁଛେ ଚାକିରି ଦରମା ପାଇବା ପାଇଁ, ସେତିକି ଯଦି ଆମେ ଗୋଟେ ପରିଶ୍ରମ ଏଫର୍ଟ ଦେଇକରି ନିଜ ଜମି ଉପରେ ଯଦି ଆମେ କରିବା ନିଶ୍ଚିନ୍ତ ସେଥିରୁ ଭଲ କମେଇ ପାରିବା ଏବଂ ନିଜ ପରିବାର ଭରଣ ପୋଷଣ କରିପାରିବା।
0: ତେବେ ଗୋଟେ କଥା କୁହନ୍ତୁ, ଆପଣ ଜଣେ କୃଷି ବିଭାଗରେ କାର୍ଯ୍ୟରତ ଥିଲେ, ଯେହେତୁ ଫିସରି ଡିପାର୍ଟମେଣ୍ଟରେ ଥିଲେ, ଏହା ଏକ କୃଷି ବିଭାଗ, ଚାଷ ଉପରେ ନିର୍ଭର କରିବା ବିଭାଗ, ଆପଣଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଲା କି? ଯେତିକି ବର୍ଷ କାର୍ଯ୍ୟକ୍ରମ କଲେ, ସରକାରୀ କାର୍ଯ୍ୟ କଲେ, ଆପଣଙ୍କୁ କିଛି ସୁଯୋଗ ଯୋଗାଇ ଦେଲା କି? ଆପଣଙ୍କ ମନୋବଳ ସେତିକି ସୁଦୃଢ଼ କଲା କି ନାହିଁ ଯେ ଏହି କାମ ଗୁଡ଼ିକୁ ମୁଁ ମଧ୍ୟ ମୋ ଫାର୍ମ ହାଉସ୍ରେ କରିପାରିବି?
1: ହଁ, 2 ବର୍ଷ ମୁଁ ଯେଉଁ ସେଥିରେ ଚାକିରି କଲି, 2 ବର୍ଷ ଭିତରେ ବହୁତ କିଛି ଶିଖିଛି, କେଉଁ ସ୍କିମ୍ କଲେ କେମିତି ଆମେ ଡେଭଲପ୍ କରିବା, କେତେ ସବସିଡ଼ ଗଭର୍ଣ୍ଣମେଣ୍ଟର ମିଳିବ ଏବଂ କେମିତି ତାକୁ ଇମ୍ପ୍ଲିମେଣ୍ଟ କରିକି ଆଗକୁ ବଢ଼ିପାରିବା ସେ ବିଷୟରେ ବହୁତ ଜ୍ଞାନ ସେଠୁ ସଂଗ୍ରହ କରିଥିଲି ଏବଂ ଏଠି ବି ସେ ଜିନିଷକୁ ଇମ୍ପ୍ଲିମେଣ୍ଟ କରିଛି। ଇମ୍ପ୍ଲିମେଣ୍ଟ କଲା ପରେ ବି ମୋତେ ସଫଳତା ମିଳିଛି, ସେଥିପାଇଁ 2021 ମସିହା 2021-22 ମୋତେ ବେଷ୍ଟ ଫିସରିଜ ଆୱାର୍ଡ ପୁରୀ ଡିଷ୍ଟ୍ରିକ୍ଟର ମିଳିଥିଲା। କିନ୍ତୁ ଗଭର୍ଣ୍ଣମେଣ୍ଟର ଯେକୌଣସି ସ୍କିମ୍ ଅଛି ଆମେ ସେକୁ ଯଦି ଭଲ ଇମ୍ପ୍ଲିମେଣ୍ଟ କରିବା, ଏପିକଲ୍ ପ୍ରୋଜେକ୍ଟ ହଉ, ଏବେ ତ ମୋଟିକଲ୍ର ଭଲ ଭଲ ପ୍ରୋଜେକ୍ଟ ଆସୁଛି, 1-1.5 କୋଟି ପର୍ଯ୍ୟନ୍ତ ଏପିକଲ୍ର ପ୍ରୋଜେକ୍ଟ ଆସୁଛି, ତାକୁ ଯଦି ଆମେ ଆମର ଜମି ଥିବ, ଯଦି ସେଥିରେ ଜମି ନଥିଲେ ବି ମଧ୍ୟ ଲିଜ୍ ନେଇକି ଆମେ କରିପାରିବା, ଯଦି ଇଚ୍ଛା ଶକ୍ତି ଥିବ ତାହେଲେ ଆମେ କରିପାରିବା, ଯଦି ଇଚ୍ଛା ଶକ୍ତି ନାହିଁ ତାହେଲେ ଜିନିଷ ପ୍ରତି ଆଗ୍ରହ ହେଇପାରିବା ନାହିଁ।
0: ଆପଣ ଫିସରି ଡିପାର୍ଟମେଣ୍ଟ କାର୍ଯ୍ୟରତ ଥିଲେ, କିନ୍ତୁ ମାଛ ଚାଷ ଉପରେ କିଛି ଆପଣଙ୍କ ଫାର୍ମ ହାଉସ୍ରେ କରିଛନ୍ତି କି?
1: ମାଛ ଚାଷ ମୁଁ ବର୍ତ୍ତମାନ ବି ଏଇନେ କରୁଛି, 12 ଏକରର ମାଛ ଚାଷ କରୁଛି। ମୋର ବର୍ତ୍ତମାନ ପାଇଁ ଏଇନେ 6ଟା ପୋଖରୀ ଅଛି, 6ଟା ପୋଖରୀରୁ ବଡ଼ ପୋଖରୀ 3ଟା ଅଛି ଆଉ ଛୋଟ ଛୋଟ ଜାଆଁଳ ଇୟରିଂ ପଣ୍ଡ ଅଛି 3ଟା। ମୁଁ ସେଥିରୁ ଜାଆଁଳ ମୁଁ ନିଜେ ଷ୍ଟକ୍ କରିକି ମାଛ ଚାଷ କରୁଛି। କମ୍ୟୁନିକେସନ୍ ଟିକେ ପ୍ରୋବ୍ଲେମ୍ ଥିଲା, ଏବେ କମ୍ୟୁନିକେସନ୍ ସର୍ଟ ଆଉଟ୍ ହୋଇଛି, ବଢ଼ିଆ ବି କରିବା ପାଇଁ ପ୍ଲାନିଂ ଅଛି।
0: ତେବେ ଆପଣ ଯୁବପିଢ଼ିମାନଙ୍କୁ କ'ଣ ଆହ୍ୱାନ କରିବେ ଯେ ଆପଣ ଚାକିରି ପଛରେ ନ ଗୋଡ଼େଇକି ଚାଷବାସ କରନ୍ତୁ ଏବଂ ତାଦ୍ୱାରା କିଛି ଲୋକଙ୍କୁ ଚାକିରି ଯୋଗାଇ ଦିଅନ୍ତୁ, କିଛି ପଇସା ରୋଜଗାର କରିବାର ସୁଯୋଗ ଦିଅନ୍ତୁ, ତା ଉପରେ କ'ଣ କହିବେ?
1: ନା, ଏବେ ତ ଯୁବପିଢ଼ିମାନଙ୍କୁ ମୁଁ କହୁଛି, ତମେ ଯେତିକି ସମୟ ଯଦି ତମେ ଚାକିରି ପଛରେ ବର୍ବାଦ କରୁଛ, ଯଦି କିଛି ଇନୋଭେଟିଭ୍ ଆଇଡିଆରେ ତମେ କିଛି ଉନ୍ନତ ଧରଣର ଚାଷ ଯଦି କରିବା ପାଇଁ ଇଚ୍ଛୁକ ତାହେଲେ ଭଲ ଭଲ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ବିଭିନ୍ନ ପ୍ରକାର ଫାର୍ମ ଅଛି, ଏବେ ତ ବହୁତ ବହୁତ ଯୁବପିଢ଼ି ମାନେ ସେଥିରେ ଆଗ୍ରହ ହେଇକିରି ଏବେ ସବୁ କଲଣି, ତ ସେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ବି ଆପଣ ଦେଖିପାରିବେ ସବୁ ବିଭିନ୍ନ ପ୍ରକାର ଭେଟନାରୀ ଫାର୍ମ ହଉ, ପୋଲଟ୍ରି ଫାର୍ମ ହଉ, ଫିସରିଜ ଫାର୍ମ ହଉ, ସମସ୍ତେ ୟୁଟ୍ୟୁବ୍ କଣ୍ଟେନର୍ ମାନେ ସବୁ ଭିଡ଼ିଓ ପୋଷ୍ଟ କରୁଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରିକି ଯାଇକି ମଧ୍ୟ ଆପଣ ସବୁ ଦେଖିପାରିବେ। ଦେଖିପାରିଲା ପରେ ବି ନିଜର ଆଇଡ଼ିଆ ଗେନ୍ କରିବେ, ଆଇଡ଼ିଆ ଗେନ୍ କରିସାରିଲା ପରେ ନିଜର ଲ୍ୟାଣ୍ଡକୁ ଆସ୍ତେ ଆସ୍ତେ ଡେଭଲପ୍ କରିବେ, କିନ୍ତୁ ସମୟ ଲାଗିବ, ଧୈର୍ଯ୍ୟର ସହିତ ରହିକିରି ଏ ଜିନିଷକୁ ସବୁ କରିବାକୁ ପଡ଼ିବ। ଆମେ ଯଦି କହିବା ପ୍ରଥମ ବର୍ଷ ଇନ୍ଭେଷ୍ଟ ଇନଭେଷ୍ଟ କରିବା ସେକେଣ୍ଡ ବର୍ଷକୁ ଆଉଟର୍ନ ପାଇଯା ଇନକମ୍ ପାଇଯା ସେଇଟା ଭୁଲ ଧାରଣା, କିନ୍ତୁ ସମୟ ଲାଗିବ। ସୋ ଧୈର୍ଯ୍ୟର ସହିତ ସବୁ ଜିନିଷ କଲେ ଆସ୍ତେ ଆସ୍ତେ ଆପଣ ବହୁତ କମ୍ କରିପାରିବେ ଏବଂ

0: ଆପଣଙ୍କ ସହିତ ମଧ୍ୟ ଆଉ 5 ଜଣ ଚାଷୀଙ୍କୁ ବି ଆପଣ ସେଠି ରଖିକିରି 5 ଜଣ ପରିବାରଙ୍କୁ ରଖିକି ସେଠି ତାଙ୍କ ଭରଣ ପୋଷଣ ଦେଇପାରିବେ, ବହୁତ ବହୁତ ଉନ୍ନତି କରିବେ।
1: ଠିକ କଥା କହିଲେ, କାରଣ ଆମର ଦେଶର ଯିଏ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଅଛନ୍ତି, ସିଏ ମଧ୍ୟ ସବୁବେଳେ ଆହ୍ୱାନ ଦିଅନ୍ତି ଯେ ତମେ ସ୍ୱାବଲମ୍ବୀ ହୁଅ ଏବଂ ନିଜେ କିଛି କରିବା ପାଇଁ ଚେଷ୍ଟା କର, ତାଦ୍ୱାରା ଅନ୍ୟମାନଙ୍କୁ କିଛି ଇନ୍ସପାୟର କର, ଆପଣଙ୍କଠୁ କିଛି ଶିଖିପାରିବେ। ଆପଣ ବୋଧେ ଇନ୍ସପାୟର ହେଇକି ଏଇ କାର୍ଯ୍ୟ କ'ଣ କରିଛନ୍ତି କି?
0: ଜାଣିଲି ମୋର ଲ୍ୟାଣ୍ଡ ଅଛି, ଗଭର୍ଣ୍ଣମେଣ୍ଟର ସବୁ ଏ ସ୍କିମ୍ ଅଛି, ସେଠୁ ସବସିଡ଼ ମଧ୍ୟ ଏଇ ପ୍ରକାର ମିଳିପାରିବ, ଆମେ କେତେ ଇନଭେଷ୍ଟ କରିପାରିବା, ଆମର କାପାସିଟି କେତେ ଅଛି, ସବୁ ଜିନିଷ ଜାଣିସାରିଲା ପରେ ଏ ଜିନିଷକୁ ମୁଁ ଖର୍ଚ୍ଚ କରିଥିଲି ଏବଂ ଏଥିରେ ସମୟ ଦେଇଥିଲି। ତାପରେ ଆସ୍ତେ ଆସ୍ତେ ମୁଁ ଦେଖିଲି ଯେ ନାଇଁ ଏଥିରେ କିଛି ବି ଇନକମ୍ ହେଇପାରିବ, ବହୁତ ଭଲ ଇନକମ୍ ହେଇପାରିବ, ସେଥିପାଇଁ ମୁଁ ଏତେ ସମୟ ଦେଇଛି।
1: ବର୍ତ୍ତମାନ ବାର୍ଷିକ ହାରାହାରି କେତେ ଆପଣଙ୍କ ରୋଜଗାର ହେଉଛି?
0: ବର୍ତ୍ତମାନ ସବୁ ଖର୍ଚ୍ଚବାର୍ଚ୍ଚ ଯାଇକି ମିନିମମ୍ 6-7 ଲକ୍ଷ ଆସୁଛି ଆନୁଆଲି, ଆଉ ଆସ୍ତେ ଆସ୍ତେ ଆକୁ ମୁଁ ବଢାଇବା ପାଇଁ ମୋର ପ୍ରୋଗ୍ରାମ ଚାଲିଛି। ଏଥିରେ କିଛି ଜିନିଷ ବି ଆଡ୍ ହେଇପାରିବ, ଫାର୍ମ ହାଉସ୍ରେ ପୋଲଟ୍ରି ହଉ ଭେଟନାରୀ ଏ ଜିନିଷ ସବୁ ଆଡ୍ ହେଇନି, କେବଳ ଫିସରୀ ହର୍ଟିକଲଚର୍ରେ ଅଛି, ଆଉଥିରେ ଆଉ କିଛି ଜିନିଷ ଆଡ୍ ହେଲେ ବହୁତ ଇନକମ୍ ବାହାରିପାରିବ।
1: ଯାହା ହଉ ଭାଇ, ଆପଣଙ୍କ କଥା ଶୁଣିକି ଭାରି ଖୁସି ଲାଗିଲା, ଆପଣ ସହିତ ଦେଖା ହେଲା ଏବଂ ଗୋଟେ ନୂତନ ଚିନ୍ତାଧାରା ମଧ୍ୟ ଆମ ଯୁବପିଢ଼ି ମାନେ ପାଇବେ ଏବଂ କିଛି ଶିଖିବାକୁ ପାଇବେ। ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସାର୍।

0: ଶୁଣିଲେ ତ ଶ୍ରୋତା ବନ୍ଧୁ, ଚାକିରି ଖୋଜୁଥିବା ହାତଠାରୁ ଚାକିରି ସୃଷ୍ଟି କରୁଥିବା ହାତ ଅଧିକ ମୂଲ୍ୟବାନ ଅଟେ। କୃଷି ହେଉଛି
1: ସମୃଦ୍ଧିର ମୂଳ ମନ୍ତ୍ର।
0: କୃଷିକୁ ଆପଣାଅ, ଆତ୍ମନିର୍ଭର ସୁହ, ମାଟି ସହ ଯୋଡ଼ି ହେଲେ ଜୀବନ ସହ ଯୋଡ଼ି ହେବ, ଏହା ହେଉଛି ଏ ଭାଇଙ୍କର ବାର୍ତ୍ତା। ତେବେ ଆମର ଏ କାର୍ଯ୍ୟକ୍ରମ ତରଫରୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଯିଏକି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ଏବଂ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି। ଯଦି ଆଜିର ଯୁବପିଢ଼ି ସମସ୍ତେ ସ୍ୱାବଲମ୍ବୀ ହେବେ ଏବଂ ଏଭଳି ଚିନ୍ତାଧାରା ରଖିବେ, ତେବେ ନିଜର ଉନ୍ନତି ସହିତ ଦେଶର ମଧ୍ୟ ଉନ୍ନତି କରିପାରିବେ, ଏହା ହିଁ ଆଜିର ମୂଳ ମନ୍ତ୍ର। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଏହି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣମାନେ ମତାମତ ଦେବାକୁ ଭୁଲିବେନି। ଆମ ଠିକଣା ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ଆପଣମାନଙ୍କ ଠାରୁ ବିଦାୟ ନେଉଛି ଉପସ୍ଥାପନରେ ମୁଁ ବିଭୂତି। ନମସ୍କାର।
2: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ

0: ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଶିଳିବେ ଭୁବନେଶ୍ୱରୀ ମିଶ୍ର, ସେ ଗାଇଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲିଖିତ। ଶିଳ୍ପୀ ଥିଲେ ଭୁବନେଶ୍ୱରୀ ମିଶ୍ର ଏବଂ ତାନସେନ ସିଂ। ଗୀତ ରଚନା କରିଥିଲେ ଅନ୍ତର୍ଯ୍ୟମୀ ମିଶ୍ର ଏବଂ ପୁରାତନ ରଚନା।
1: ଆଚ୍ଛା ଦାସବାବୁ,
2: ଶୁଣିଲେ କାର୍ଯ୍ୟକ୍ରମ ଚିରସବୁଜ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ସୁପ୍ରଭାତ ପୁରୀ। ଶ୍ରୋତା ବନ୍ଧୁ, ନୂତନ ଦିନର ନୂତନ ସମ୍ଭାବନା ନେଇ ଆସିଛି ଆଜିର ସକାଳ। ପ୍ରକୃତିର ଶାନ୍ତ ପରିବେଶ, ପକ୍ଷୀମାନଙ୍କର କାକଳି ଆଉ ସୂର୍ଯ୍ୟଙ୍କର ସୁବର୍ଣ୍ଣ କିରଣ ମଧ୍ୟରେ ଆପଣମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛୁ। ଦିନର ସ୍ୱତନ୍ତ୍ରତା

ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ପଞ୍ଜିକାରେ। ଆଜି 1948 ଶତାବ୍ଦ ଜ୍ୟେଷ୍ଠ 16 ଦିନ ଶନିବାର, ବୃଷ 23 ଦିନ, ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସୂର୍ଯ୍ୟୋଦୟ ହୋଇଥିଲା 5:10:55 ସମୟରେ। ଆଉ ଆପାତତଃ ସୂର୍ଯ୍ୟୋଦୟର ସମୟ ରହିଛି 6:20:05। ଆଜି ଶ୍ରୀଜୀଉଙ୍କର

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଚକେ। ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ରୌନକ, ଗୀତଟିକୁ ଦ୍ୱୈତକଣ୍ଠ ଗାଇଛନ୍ତି ଏ ଆର୍ ରେହମାନ ଏବଂ ଚିତ୍ରା।

ଶୁଣୁଛନ୍ତି ଆପଣମାନେ 103.4 FM ଆକାଶବାଣୀ ପୁରୀ ଦାମିନୀ କଥାଚିତ୍ର ଶୁଣିବା ଆସନ୍ତ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ଶାନୁ ଏବଂ ସାଧନା ସରଗମ।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ 103.4 FM ଦିୱାନା ଫନ୍ କଥାଚିତ୍ର ଶ୍ରୀନିବାସନ୍ତ ଗୀତଟି ଗାଇଛନ୍ତି କେ କେ ଶାନ୍, ହେମା ସରଦେଶାଇ ଏବଂ ଶ୍ରଦ୍ଧା ପଣ୍ଡିତ।

ଏହି ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ରୌନକ, ଦାମିନୀ, ଦିୱାନାପନ ଏବଂ ଦିୱାନଗୀ କଥାଚିତ୍ରର କେତୋଟି ଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। କିଛି ସମୟ ମଧ୍ୟରେ ଶୁଣିପାରିବେ କାର୍ଯ୍ୟକ୍ରମ ନିରାମୟ।
1: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସୁପ୍ରିୟା ପଟ୍ଟନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଖରାଦିନେ ସୁସ୍ଥ ରହିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା, ହାଲୁକା ଖାଦ୍ୟ ଖାଇବା ଏବଂ ସୂର୍ଯ୍ୟଙ୍କ ତୀବ୍ର କିରଣରୁ ଶରୀରକୁ ରକ୍ଷା କରିବା ସବୁଠାରୁ ଜରୁରୀ। ଦିନକୁ ଅତି କମ୍ରେ 3-4 ଲିଟର ପାଣି ପିଇବା ଉଚିତ। ଶରୀରରେ ଲୁଣ ଓ ପାଣିର ଅଭାବ ପୂରଣ କରିବା ପାଇଁ ଲେମ୍ବୁ ପାଣି ଏବଂ ଲସି ଭଳି ପାନୀୟ ଗ୍ରହଣ କରିବା ଉଚିତ। ତେଲିଆ ଓ ମସଲାଯୁକ୍ତ ଖାଦ୍ୟ କମ୍ ଖାଇବା। ହାଲୁକା ଖାଦ୍ୟ ଯେପରିକି ପଖାଳ, ମୌସୁମୀ ଫଳ ଅର୍ଥାତ୍ ତରଭୁଜ, ଆମ୍ବ, ଲେମ୍ବୁ ଇତ୍ୟାଦି ଡାଏଟ୍ରେ ସାମିଲ କରିବା। ଦ୍ୱିପ୍ରହର 12ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଅଯଥା ଖରାରେ ବାହାରକୁ ଯିବା ନାହିଁ। ଯଦି ଯିବାକୁ ପଡେ ତେବେ ପୁରା ଶରୀର ଘୋଡ଼ାଇ ହେଲା ଭଳି ପୋଷାକ ଏବଂ ଆଖି ପାଇଁ ସନ୍ଗ୍ଲାସ୍ ବ୍ୟବହାର କରିବା। ଖରାଦିନରେ ବାନ୍ତି, ଝାଡ଼ା ଓ ଫୁଡ୍ ପଏଜନିଂ ହେବାର ଆଶଙ୍କା ଅଧିକ ଥାଏ, ତେଣୁ ସଦାସର୍ବଦା ସତେଜ ଓ ଘରେ ତିଆରି ସ୍ୱଚ୍ଛ ଖାଦ୍ୟ ଖାଇବା, କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଅଂଶୁଘାତର ଲକ୍ଷଣ ଯେମିତି ମୁଣ୍ଡ ବ୍ୟଥା, ବାନ୍ତି, ଅତ୍ୟଧିକ ଦୁର୍ବଳତା ଦେଖାଦେଲେ ତୁରନ୍ତ ଛାଇକୁ ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ଗ୍ରହଣ କରିବା। ଶ୍ରୋତା ବନ୍ଧୁ, ଖରାକୁ ଆମେ ଅଟକାଇ ପାରିବା ନାହିଁ, କିନ୍ତୁ ସଚେତନତା ଦ୍ୱାରା ଖରାଜନିତ ରୋଗକୁ ଅଟକାଇ ପାରିବା। ସୁସ୍ଥ ରହିବା ଆମ ହାତରେ, ଟିକେ ସାବଧାନ ହେଲେ ଖରାଦିନ ବି ଉପଭୋଗ୍ୟ ହୋଇପାରିବ। ଶ୍ରୋତାବନ୍ଧୁ, ଆମ ଶରୀର ଏକ ଜଟିଳ ଯନ୍ତ୍ର ସଦୃଶ। ଏହି ଯନ୍ତ୍ରକୁ ସୁଚାରୁ ରୂପେ ଚଳାଇବା ପାଇଁ ବିଭିନ୍ନ ଗ୍ରନ୍ଥିର ହରମୋନ ନାମକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ହରମୋନକୁ ଶରୀରର ଦୂତ ବା ସନ୍ଦେଶ ବାହକ କୁହାଯାଏ। ଏହା ରକ୍ତ ମାଧ୍ୟମରେ ଶରୀରର ଏକ ଅଂଶରୁ ଅନ୍ୟ ଅଂଶକୁ ଯାଇ ବିଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଭୋକ ଲାଗିବା, ନିଦ ଆସିବା, ମାସିକ ଋତୁସ୍ରାବ ହେବା, ଗର୍ଭଧାରଣ, ମାନସିକ ସ୍ଥିତି, ଓଜନ ନିୟନ୍ତ୍ରଣ ଏପରିକି ହୃଦସ୍ପନ୍ଦନ ଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ପର୍ଯ୍ୟନ୍ତ ସବୁକିଛି ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଯେତେବେଳେ ଶରୀରରେ ହରମୋନର ପରିମାଣ ଆବଶ୍ୟକତା ଠାରୁ କମ୍ ବା ଅଧିକ ହୋଇଯାଏ ସେତେବେଳେ ଶରୀରର ସନ୍ତୁଳନ ବିଗିଡ଼ିଯାଏ। ତେଣୁ ଶ୍ରୋତାବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜୁଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର। ସେ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏଣ୍ଡୋକ୍ରାଇନୋଲୋଜିଷ୍ଟ ପ୍ରଫେସର ଡକ୍ଟର ସମ୍ବିତ କୁମାର ଦାସ। ସାର୍ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ନମସ୍କାର
0: ସାର୍। ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜିଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ, ତେଣୁ ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ହରମୋନ କହିଲେ କ'ଣ ବୁଝିବା, ଆଉ ହରମୋନାଲ ଇମ୍ବାଲାନ୍ସ ସେଇଟା ପୁଣି କ'ଣ?
1: ହରମୋନ କହିଲେ ଆମେ ବେସିକାଲି କେତେଗୁଡ଼ା କେମିକାଲ ସବଷ୍ଟାନ୍ସେସ ଆମ ବଡିରେ କ୍ଷରିତ ହେଇଥାଏ, ଯୋଉଟା କି ଗୋଟେ ଅର୍ଗାନରୁ ବା ଗ୍ଲାଣ୍ଡସରୁ ବାହାରେ ଏବଂ ଡିଫରେଣ୍ଟ ଜାଗା ଡିଫରେଣ୍ଟ ବଡି ପାର୍ଟସରେ କାମ କରେ, ସୋ ସେଇଟାକୁ ଆମେ ହରମୋନ କହିଥାଉ। ତ ହରମୋନ ବେସିକାଲି ବିଭିନ୍ନ ଗ୍ରନ୍ଥି ବା ଗ୍ଲାଣ୍ଡରୁ ବାହାରିଥାଏ, ଆଉ ଆମର ସେଇ ଯୋଉ ଗ୍ଲାଣ୍ଡସ ଗୁଡା ବା ଗ୍ରନ୍ଥି ଗୁଡା ବଡିର ବିଭିନ୍ନ ଜାଗାରେ ଅଛି। ଫର ଏକ୍ସାମ୍ପଲ ମୁଁ ଯଦି ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ କହିବି ତାହେଲେ ଆମର ମାନେ ମସ୍ତିଷ୍କର ତଳ ଭାଗରେ ଗୋଟେ ଗ୍ଲାଣ୍ଡ ଅଛି ଯାହାକୁ କି ଆମେ ପିଟ୍ୟୁଟାରି ଗ୍ଲାଣ୍ଡ କହିଥାଉ, ଯୋଉଟାକୁ କି ଆମେ ମାଷ୍ଟର ଅଫ୍ ଅଲ୍ ଗ୍ଲାଣ୍ଡସ କହିଥାଉ। ତା ତଳକୁ ଯଦି ଆସିବା ଆମର ସେଇଠି ଗୋଟେ ଆଗରେ ଗଳାର ଆଗରେ ଗୋଟେ ଗ୍ରନ୍ଥି ଅଛି ଯାହାକୁ କି ଆମେ ଥାଇରଏଡ୍ ବୋଲି କହିଥାଉ, ଏବଂ ଥାଇରଏଡ୍ ପଛରେ ପାରାଥାଇରଏଡ୍ ବି ଥାଏ। ତାଠୁ ଯଦି ଆମେ ତଳକୁ ଯିବା ସେଇଠି ଆମର ପାନ୍କ୍ରିଆସ୍ ବୋଲି ବା ଅଗ୍ନାଶୟ ବୋଲି ଯୋଉଟା ଆମେ ସମସ୍ତେ ଜାଣିଥାନ୍ତି ଆମର ପେଟ ଭିତରେ ଥାଏ। ଅଗ୍ନାଶୟରୁ ଆମର ଇନ୍ସୁଲିନ୍ ବାହାରେ, ଗ୍ଲୁକାଗନ୍ ବାହାରେ ଏବଂ ଅନ୍ୟ କେତେଟା ହରମୋନ୍ସ ମଧ୍ୟ ବାହାରେ। ସିମିଲାରଲି ଆମର ଯଦି ବ୍ରୁକକ୍ ବା କିଡ୍ନି ଉପରକୁ ଯିବା ସେଠାରେ ଗୋଟେ ସୁପ୍ରାନେଲାନ୍ ବା ଆଡ୍ରିନାଲ୍ ଗ୍ଲାଣ୍ଡ ବୋଲି ଗୋଟେ ଥାଏ, ଯୋଉଟା କି ଆମର କର୍ଟିସୋଲ ସିକ୍ରିସନ୍ ବା ପାରାସିମ୍ପାଥେଟିକ୍ ସିମ୍ପାଥେଟିକ୍ ସିକ୍ରିସନ୍ ଏଗୁଡା ସବୁ ହେଇଥାଏ। ତା ଛଡା ଆମର ପୁରୁଷମାନଙ୍କ କ୍ଷେତ୍ରରେ ଯୋଉଟା ଆମର ଗୋନାଡ୍ସ ବା ଟେଷ୍ଟିସ୍ ଯୋଉଟା ଆମେ କହିଥାଉ ସେଇଟା ମଧ୍ୟ ଗୋଟେ ଗ୍ଲାଣ୍ଡ, ଏବଂ ସ୍ତ୍ରୀ ଲୋକଙ୍କ ପାଖରେ ଯୋଉଟା କି ଆମେ ଓଭରିଜ୍ କହିଥାଉ ସେଇଟା ମଧ୍ୟ ଗୋଟେ ଗ୍ଲାଣ୍ଡ। ତ ଏଇ ସବୁ ଯାକ ଆମ ବଡିର ଡିଫରେଣ୍ଟ ଗ୍ଲାଣ୍ଡ, ଆଉ ସେଇଠୁ ଯୋଉ କେମିକାଲ୍ସ ବାହାରେ ବା ଯୋଉ ବିଭିନ୍ନ ପ୍ରକାର ଅଣୁ ବାହାରେ ଯୋଉଟା କି ଆମର ବିଭିନ୍ନ କାମରେ ଆସେ ତାକୁ ଆମେ ହରମୋନ୍ସ ବୋଲି କହିଥାଉ।
2: ସାଧାରଣ ଲକ୍ଷଣ କଣ ସବୁ ରହିଛି ଯେ ଆମେ ଜାଣିପାରିବା ଯେ ଜଣଙ୍କ ଠାରେ ହରମୋନାଲ ଇମ୍ବାଲାନ୍ସ ଦେଖାଯାଉଛି ବା ହରମୋନ ଜନିତ ଅସନ୍ତୁଳନ ଦେଖାଯାଉଛି?
1: ଆଜ୍ଞା, ସୋ ହରମୋନ୍ସ ଗୋଟେ ମୁଁ ଯେମିତି କହିଲି ଗୋଟେ ବହୁତ ବଡ ବ୍ରଡ୍ ଟର୍ମ, ଆଉ ସେ ଯୋଉ ବିଭିନ୍ନ ଗ୍ଲାଣ୍ଡସରୁ ବାହାରିଥାଏ, ଯେହେତୁ ବିଭିନ୍ନ ଗ୍ଲାଣ୍ଡରୁ ବିଭିନ୍ନ ହରମୋନ୍ସ ବାହାରିଥାଏ, ତ ଯଦି ଯୋଉ ଗ୍ଲାଣ୍ଡର ଯୋଉ ହରମୋନର ପ୍ରୋବ୍ଲେମ ହବ ସେ ତାର ପ୍ରୋବ୍ଲେମ ବାହାରିପାରେ।

0: ତାର ସିମ୍ପଟମ୍ସ ବା ଆମର ଲକ୍ଷଣ ଦେଖା ଦେଇପାରେ। ସବୁଠୁ କମନ ହର୍ମୋନାଲ ଇମ୍ବାଲାନ୍ସ ଯଦି ଆମେ କହିବା ତାହେଲେ ଆମେ ସେଇଟା ଡାଇବେଟିସକୁ ହିଁ ବୁଝେଇଥାଉ। ଡାଇବେଟିସ ଗୋଟେ ପ୍ରମୁଖ ହର୍ମୋନାଲ ଇମ୍ବାଲାନ୍ସ, ସେଇଥିରେ କଣ ଥାଏ ଆମର ଇନ୍ସୁଲିନ ଯୋଉଟା ମେନ୍ ହର୍ମୋନ ବଡିର ଯୋଉଟାକୁ କି ଗ୍ଲୁକୋଜ କୁ କଣ୍ଟ୍ରୋଲ କରେ, ଯଦି ସେଇଟା ଠିକ ଭାବରେ କ୍ଷରଣ ହଉନଥାଏ ବା ଯଦି ବି ଠିକ କ୍ଷରଣ ହଉଥାଏ ଯଦି ଠିକରେ କାମ ନ କରେ ତାହାକୁ ଆମେ ମଧୁମେହ ବା ଡାଇବେଟିସ ବୋଲି କହିଥାଉ। ଦ୍ୱିତୀୟ କମନ ହର୍ମୋନାଲ ଇମ୍ବାଲାନ୍ସ ହେଲା ଥାଇରଏଡ୍। ଥାଇରଏଡ୍ ରୁ ଯୋଉ ହର୍ମୋନ ବାହାରେ ଆମର T3 T4 ବୋଲି ହର୍ମୋନ୍ସ ଥାଏ, ସେଇଟା ଯଦି ଅଧିକ ପରିମାଣର କ୍ଷରିତ ହୋଇଥାଏ ତାକୁ ଆମେ ଥାଇରୋଟକ୍ସିକୋସିସ ବୋଲି କହିଥାଉ, ଆଉ ଯଦି ସେଟା କମ୍ ପରିମାଣର କ୍ଷରିତ ହୋଇଥାଏ ଆମେ ତାକୁ ହାଇପୋଥାଇରଏଡିଜମ୍ ବୋଲି କହିଥାଉ। ତାର ବିଭିନ୍ନ ପ୍ରକାର ସିମ୍ପଟମ୍ସ ଥାଏ ଯେମିତି ଓଜନ ବଢିବା ବା ଓଜନ କମିବା, ହେୟାର ଫଲ ହେବା, ଋତୁସ୍ରାବରେ ଅନିୟମିତତା ହେବା, ତ ସେଗୁଡା ସବୁ ଥାଇରଏଡ୍ର ଲକ୍ଷଣ। ସିମିଲାରଲି ଯଦି ଆମର ଅଣ୍ଡକୋଷରେ ପୁରୁଷମାନଙ୍କର ପ୍ରୋବ୍ଲେମ ହେଲା କି ସ୍ତ୍ରୀ ଲୋକମାନଙ୍କର ଓଭରିଜରେ ପ୍ରୋବ୍ଲେମ ହେଲା, ତାହେଲେ ବିଭିନ୍ନ ପ୍ରକାର ସ୍ତ୍ରୀ ଲୋକମାନଙ୍କର ହର୍ମୋନାଲ ପ୍ରୋବ୍ଲେମ ହିସାବରେ ଆମର ଯେମିତି ପିରିୟଡ୍ସ ଇରେଗୁଲାର ହେଇପାରେ ବା ଋତୁସ୍ରାବ ଇରେଗୁଲାର ହେଇପାରେ, ଇନଫର୍ଟିଲିଟି ବା ଛୁଆ ହେବାରେ ବାନ୍ଧ୍ୟାପଣ ହେଇପାରେ, କିମ୍ବା ସ୍ତ୍ରୀ ଲୋକମାନଙ୍କ କେତେକ କ୍ଷେତ୍ରରେ ଦେଖିଥିବେ ମୁହଁରେ ବା ଦେହରେ ବେଶୀ ହେୟାର ଗ୍ରୋଥ କରିଥାଏ ଯୋଉଟାକୁ କି ଆମେ ହିର୍ସୁଟିଜମ୍ ବୋଲି କହିଥାଉ। ସିମିଲାରଲି ମେଲ୍ସ ମାନଙ୍କର ବା ପୁରୁଷମାନଙ୍କର ଯଦି ଅଣ୍ଡକୋଷର ହର୍ମୋନ୍ରେ ପ୍ରୋବ୍ଲେମ ହେଲା ତାହେଲେ ଟେଷ୍ଟୋଷ୍ଟେରନ କମିଗଲେ ତାଙ୍କର ବେସିକାଲି ପୁରୁଷତ୍ୱ କମିଯାଇଥାଏ, ଇନଫର୍ଟିଲିଟି ଦେଖା ଦେଇପାରେ, ତାଙ୍କର ଦାଢ଼ି ସବୁ କମିଯାଇପାରେ। ସୋ ଏଗୁଡ଼ା ସବୁ ହେଲା ବିଭିନ୍ନ ହର୍ମୋନ୍ ଡେଫିସିଏନ୍ସି ବା ଏକ୍ସେସିଭ୍ର ଲକ୍ଷଣ ଥାଏ।
1: ଆଜ୍ଞା, ମୁଖ୍ୟ କାରଣ ସାର୍ ସବୁ କଣ ରହିଛି ଯେ ସେଥିରୁ ଆମେ ଜାଣିପାରିବା ହରମୋନରେ ଅସନ୍ତୁଳନ ଆରମ୍ଭ ହେଲାଣି ବୋଲି?
0: ମୁଖ୍ୟତଃ ହେଲା ସବୁ ଗ୍ଲାଣ୍ଡ ହିସାବରେ ଆମେ ଡିଟେକ୍ଟ କରିଥାଉ। ଏଣ୍ଡୋକ୍ରାଇନୋଲୋଜି ଯୋଉ ଆମର ପାଠ ସେଟା ଗୋଟେ ବିଶାଳ ବା ବୃହତ ପାଠ ଗୋଟେ ବେସିକାଲି, ମାନେ ସେଟା ସବୁ ହର୍ମୋନର ଅଧିକା ହେଲେ କଣ ହେଇପାରେ, କମ୍ ହେଲେ କଣ ହେଇପାରେ, ଆଉ ସବୁର ସିମ୍ପଟମ୍ସ ଅଲଗା ଅଲଗା ଥାଇପାରେ। ତ ଯୋଉ ହର୍ମୋନର ପ୍ରୋବ୍ଲେମ ଅଛି ଆମେ ସେଇ ହର୍ମୋନକୁ ଟାର୍ଗେଟ କରିକି ଆମେ ଡାଇଗ୍ନୋସିସ କରିଥାଉ। ଫର ଏକ୍ସାମ୍ପଲ ଡାଇବେଟିସ ମୁଁ ଯେମିତି କହିଲି ଏକ ମୁଖ୍ୟ ହର୍ମୋନାଲ ପ୍ରୋବ୍ଲେମ, ଯୋଉଥିକି ପାଇଁ କି ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟ ମାନଙ୍କୁ ଦେଖାନ୍ତୁ। ଆପଣ ଏଣ୍ଡୋକ୍ରିନୋଲୋଜିଷ୍ଟକୁ ଦେଖିଲେ ହିଁ ପ୍ରପର ଡାଇବେଟିସର ଟ୍ରିଟମେଣ୍ଟ ହେଇପାରିବ। ଥାଇରଏଡ୍ର ପ୍ରୋବ୍ଲେମ ହେଲେ ଏଣ୍ଡୋକ୍ରିନୋଲୋଜିଷ୍ଟକୁ ଦେଖାନ୍ତୁ। ଆଜିକାଲି ବହୁ ପରିମାଣର ଆମର ମେଦବହୁଳତା ବା ଓବେସିଟିର ଲୋକ ଆସୁଛନ୍ତି, ସେଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ହର୍ମୋନାଲ ଇମ୍ବାଲାନ୍ସ। ତ ଛୁଆମାନଙ୍କର ହାଇଟ୍ ବଢୁନି ତ ସେଇଟା ମଧ୍ୟ ଗୋଟେ ଗ୍ରୋଥ ହର୍ମୋନର ପ୍ରୋବ୍ଲେମ। ସିମିଲାରଲି ଇନଫର୍ଟିଲିଟି ହେବା, ଅସ୍ଥିଓପୋରୋସିସ୍ ବା ଅସ୍ଥିଟା ପୋରୁଆ ହେଇଯିବା, ଥାଇରଏଡ୍ର ଇମ୍ବାଲାନ୍ସ ହେବା, ତ ସେଗୁଡ଼ା ସବୁ ହର୍ମୋନାଲ ଇମ୍ବାଲାନ୍ସର ଲକ୍ଷଣ ଗୁଡ଼ିକ।
1: ସାର୍ ଆପଣ ଯେମିତି ଛୋଟ ପିଲାଙ୍କ କଥା କହିଲେ, ଛୋଟ ପିଲାଙ୍କ ଠାରେ ହର୍ମୋନ ଜନିତ ସମସ୍ୟା ଉପୁଜି ପାରେ କି? ଆଉ ତା ସହିତ ଲକ୍ଷଣ ଉପରେ ସମ୍ୟକ ଧାରଣା ଦିଅନ୍ତୁ।
0: ଛୋଟ ପିଲାମାନଙ୍କର ବି ହର୍ମୋନ ଡେଫିସିଏନ୍ସି ହେଇପାରେ, ଆଉ ଯଦି ଛୁଆମାନଙ୍କୁ ହର୍ମୋନ ଡେଫିସିଏନ୍ସି ହେଲା ଯେମିତିକି ମୁଁ କହିଲି ଗ୍ରୋଥ ହର୍ମୋନ ଡେଫିସିଏନ୍ସି ହେଲା, ତାହେଲେ ତାଙ୍କର ବାଙ୍ଗରାପଣ ଆସିଯାଏ, ସେମାନେ ହାଇଟ୍ ଆଉ ଗ୍ରୋଥ କରିପାରନ୍ତିନି ଆଉ ସେମାନେ ସର୍ଟ ଷ୍ଟେଚର ହୁଅନ୍ତି। ସୋ ଆମେ ସେଇ ଛୁଆମାନଙ୍କୁ ଯଦି ଠିକ ଟାଇମରେ ରୋଗ ନିରାକରଣ କରିପାରିଲେ, ଆମେ ପ୍ରପର ନିଦାନ କରିପାରିଲେ ବା ଟେଷ୍ଟ କରିକି ଜାଣିପାରିଲେ, ଆଉ ଆମେ ଯଦି ଗ୍ରୋଥ ହର୍ମୋନ୍ ତାଙ୍କୁ ଠିକ ଟାଇମରେ ଦେଲେ ତାହେଲେ ତାଙ୍କ ହାଇଟ୍ର ଉଚ୍ଚତା ବଢିଥାଏ। ସେମିତି ଥାଇରଏଡ୍ର ପ୍ରୋବ୍ଲେମ ବି ଛୁଆମାନଙ୍କୁ ହେଇଥାଏ, ଯୋଉଥିରେ କି ସେମାନଙ୍କର IQ କମିଯାଏ, ଟିକେ ମୋଟା ହେଇଯାନ୍ତି, ସର୍ଟ ହାଇଟ୍ ହେଇଯାନ୍ତି, ତ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଥାଇରଏଡ୍ ହର୍ମୋନ୍ ଯଦି ଆମେ ଡାଇଗ୍ନୋସ କରିକି ଦବା ତାହେଲେ ତାଙ୍କ କ୍ଷେତ୍ରରେ ସେସବୁ ପ୍ରୋବ୍ଲେମ ଦେଖା ଦିଏନି।
1: ଖାଦ୍ୟ କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ଶୁଣନ୍ତୁ, ଖାଦ୍ୟ ହେଲା ସବୁଯାକ ହର୍ମୋନ୍ସ ଆର୍ ଡିପେଣ୍ଡେଣ୍ଟ ଅନ୍ ଏନର୍ଜି ବାଲାନ୍ସ, ବଡିର କେମିତି ଏନର୍ଜି ସିଷ୍ଟମ୍ ଅଛି। ସୋ ଆମେ ଯଦି ଅଧିକା ପରିମାଣର ଖାଇବା କି ବହୁତ କମ୍ ପରିମାଣର ଖାଇବା ତାହେଲେ ମଧ୍ୟ ଆମର ହର୍ମୋନ୍ ଇମ୍ବାଲାନ୍ସ ହେଇପାରେ। ସୋ ମୁଖ୍ୟ ହର୍ମୋନ୍ ଇମ୍ବାଲାନ୍ସ ୱିଥ୍ ଖାଦ୍ୟ ସାଙ୍ଗେ ଯୋଉଟା ରିଲେଟେଡ୍ ସେଇଟା ହେଲା ମେଦବହୁଳତା। ଅଧିକା ପରିମାଣର ଖାଦ୍ୟ ଖାଉଛେ ତାହେଲେ ସେଇ ଏନର୍ଜି ବଡିରେ ଷ୍ଟୋର ହେଇଯାଉଛି, ହର୍ମୋନ୍ ଇମ୍ବାଲାନ୍ସ ହେଉଛି ଏବଂ ତାଦ୍ୱାରା ଆପଣଙ୍କ ବଡି ୱେଟ୍ ବଢୁଛି। ସୋ ସେଇଟା ହେଲା ଗୋଟେ ଓବେସିଟି ମଧ୍ୟ ଖାଦ୍ୟ ସାଙ୍ଗେ ରିଲେଟେଡ୍ ଥାଏ।
1: ଆଜ୍ଞା ସାର୍, ଆଜିକାଲି ଯେମିତି ସମସ୍ତେ ସେଡେଣ୍ଟାରୀ ଲାଇଫ ମେଣ୍ଟେନ କରୁଛନ୍ତି, ତ ଜୀବନ ଶୈଳୀରେ ପରିବର୍ତ୍ତନ ଏହା କଣ ହର୍ମୋନାଲ ଇମ୍ବାଲାନ୍ସ ଜନିତ ସମସ୍ୟାକୁ ଡାକି ଆଣିପାରେ କି?
0: ବହୁ ପରିମାଣରେ ସତ୍ୟ ମଧ୍ୟ, ଯଦି ଆମେ ନିଜର ଜୀବନଶୈଳୀଟାକୁ ଠିକ ନ କଲେ, ଯଦି ସବୁବେଳେ ଆମେ ବସି ରହିଲେ କାମ ନ କଲେ ତାହେଲେ ଆମର ମେଟାବଲିଜମ୍ ଡିରେଞ୍ଜ ହେଇଯାଏ। ମେଟାବଲିଜମ୍ ମାନେ ଆମେ ବଡିର ବ୍ୟାଟେରୀ ସିଷ୍ଟମ କହୁ, ତ ସେଇଟା ସ୍ଲଗିସ୍ ହେଇଯାଏ, ତାହେଲେ ବିଭିନ୍ନ ପ୍ରକାର ହର୍ମୋନାଲ ଇମ୍ବାଲାନ୍ସ ଦେଖା ଦେଇଥାଏ। ସୋ ଲାଇଫ ଷ୍ଟାଇଲ ଠିକ କଲେ ଆପଣ ବହୁ ପରିମାଣରେ ଆପଣଙ୍କ ହର୍ମୋନାଲ ଇମ୍ବାଲାନ୍ସ ଠିକ କରିପାରିବେ, କିନ୍ତୁ ଏଇଟା ନୁହଁ ଯେ ଆପଣ ଲାଇଫ ଷ୍ଟାଇଲ ହିଁ କଲେ ସବୁ ଠିକ ହବ। ତାର ବହୁତ ଗୁଡ଼େ ରିଜନ ଅଛି, ବହୁତ ଗୁଡ଼େ କାରଣ ଅଛି, ତ ସବୁ କାରଣକୁ ଆପଣଙ୍କ ଏଣ୍ଡୋକ୍ରିନୋଲୋଜିଷ୍ଟକୁ ପରାମର୍ଶ କ୍ରମେ ଠିକ କରିବାର ଅଛି।
1: ତେବେ ସାର୍, ମାନସିକ ସ୍ୱାସ୍ଥ୍ୟ ଆଉ ନିଦ ଉପରେ ଏହାର ପ୍ରଭାବ କିପରି ରହିଥାଏ?
0: ମାନସିକ ସ୍ୱାସ୍ଥ୍ୟ ଆଉ ନିଦ ଉପରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଆମର ମୁଁ ଯେମିତି ଗୋଟେ ଆପଣ ମୁଁ ପ୍ରଥମେ କହିଥିଲି ଯେ ଆମର କିଡନୀ ବା ବୃକକ ଉପରେ ଦୁଇଟା ଗ୍ରନ୍ଥି ଅଛି ଯୋଉଟାକୁ କି ଆମେ ଆଡ୍ରିନାଲ ଗ୍ଲାଣ୍ଡସ୍ କହିଥାଉ। ଯଦି ଆମର ମାନସିକ ଚାପ ବଢିଯାଏ ତାହେଲେ ସେ ଆଡ୍ରିନାଲ ଗ୍ଲାଣ୍ଡସ୍

0: ଗୋଟେ ହରମୋନ୍ ସିକ୍ରେଟ୍ ହୋଇଥାଏ ଯୋଉଟାକୁ କି ଆମେ କର୍ଟିକୋ ଷ୍ଟିରଏଡ୍ ବୋଲି କହିଥାଉ, ଏବଂ ଆଡ୍ରିନାଲିନ୍ ନରଆଡ୍ରିନାଲିନ୍ ମଧ୍ୟ ଅଧିକା ସିକ୍ରେଟ୍ ହୋଇଥାଏ। ତ ସେଗୁଡା ବେସିକାଲି କ'ଣ କରେ, ଆମର ବଡିର ଷ୍ଟ୍ରେସ୍ ଲେବଲ୍କୁ ବହୁତ ବଢ଼େଇ ଦିଏ, ଆଉ ଆପଣଙ୍କର ମାନସିକ ଚିନ୍ତା ବି ବଢ଼ିଯିବ ଆହୁରି, ଏବଂ ଆପଣଙ୍କର ମେଦବହୁଳତା ମଧ୍ୟ ହେବ, ଆଉ ବିଭିନ୍ନ ପ୍ରକାର ଡାଇବେଟିସ୍ ବା ଅନ୍ୟ ଲକ୍ଷଣ ମଧ୍ୟ ଦେଖାଦିବ। ସୋ ନିଦ୍ରା ଆଉ ଷ୍ଟ୍ରେସ୍ ଉପରେ ଆମର ହରମୋନ୍ ଉପରେ ବହୁତ ଇଫେକ୍ଟ ଅଛି।
1: ତାମାନେ ସାର୍, ମେଦବହୁଳତା ମଧ୍ୟ ହରମୋନ ଜନିତ ସମସ୍ୟାକୁ ଡାକି ଆଣିପାରେ।
0: ଇନଫ୍ୟାକ୍ଟ ମେଦବହୁଳତା ହେଲା ଗୋଟେ ହରମୋନ ଜନିତ ସମସ୍ୟା,
1: ଆଜ୍ଞା,
0: ମେଦବହୁଳତା ହେଇଥାଏ ହରମୋନାଲ ଇମ୍ବାଲାନ୍ସ ହେବା ଯୋଗୁଁ। ସେଇଥିପାଇଁ ଆଜିକାଲି ବହୁତ ଗୁଡ଼େ ନୂଆ ଥେରାପି ଆସିଲାଣି, ହରମୋନ୍ସ ରିଲେଟେଡ୍ ଥେରାପି ଆସିଲାଣି, ଯୋଉଟା ମେଦବହୁଳତାକୁ କମଉଛି। ଯୋଉ ଆପଣ ରିସେଣ୍ଟଲି ଶୁଣୁଥିବେ ବିଭିନ୍ନ ଡ୍ରଗ୍ସ ଯୋଉଟା ସପ୍ତାହକୁ ଆମେ ଇଞ୍ଜେକ୍ଟେବଲ ହିସାବରେ ଦଉଛୁ ଆଉ ଓଜନ କମଉଛୁ, ସେଗୁଡା ହରମୋନ୍ସ ବେସିକାଲି।
1: ଆଜ୍ଞା, ସେ ଯୋଉ ମୋବାଇଲ ବା ଲ୍ୟାପଟପ୍ ରୁ ବାହାରୁଥିବା ବ୍ଲୁ ଲାଇଟ୍, ସେଇଟା ମଧ୍ୟ କ'ଣ ହରମୋନ୍ ଖରାପ କରିବାରେ
0: ନା
1: ସେ
0: ନା
1: ହେଲ୍ପ କରେ?
0: ସେଇଟା ନା,
1: ସେ ପ୍ଲାଷ୍ଟିକ ଡବାରେ ଗରମ ଖାଦ୍ୟ ରଖିଲେ ହରମୋନ୍ ଉପରେ ପ୍ରଭାବ ପଡେ କି?
0: ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆପଣ ପଚାରିଲେ, ଯୋଉଟା କି ଆମେ ଏଣ୍ଡୋକ୍ରାଇନ୍ ଡିସ୍ରପ୍ଟିଂ କେମିକାଲ୍ସ ବା ଇଡିସି ବୋଲି କହିଥାଉ। ଏଣ୍ଡୋକ୍ରାଇନ୍ ଡିସ୍ରପ୍ଟିଂ କେମିକାଲ୍ସ କ'ଣ, ଯଦି ଆମ ପ୍ଲାଷ୍ଟିକରେ କେତେଗୁଡ଼ା କମ୍ପୋନେଣ୍ଟସ୍ ଥାଏ, ଯେମିତି ଫ୍ଥାଲେଟ୍ସ ଆଣ୍ଡ ଡିଫରେଣ୍ଟ କେମିକାଲ୍ସ ଥାଏ, ଯୋଉଟା କି ଆମେ ପ୍ରୋଲଙ୍ଗ ପ୍ଲାଷ୍ଟିକରେ ଯଦି ୟୁଜ୍ କରିବା, ଗରମ ପାଣି ପ୍ଲାଷ୍ଟିକରେ ରଖିକି ପିଇବା, କି ପ୍ଲାଷ୍ଟିକ ଟିକେ ବହୁ ସମୟ ବାହାରେ ରହିକି ତରଳିଲା ପରି ହଉଥିବ, ଆପଣ ସେଇଠୁ ପାଣି ଫାଣି କି ଖାଦ୍ୟ ଖାଇଲେ, ତ ସେଗୁଡା ହେଲା ବେସିକାଲି କ'ଣ କରିବ, ଲଙ୍ଗ ରନ୍ରେ ଆପଣଙ୍କ ହରମୋନାଲ ଇମ୍ବାଲାନ୍ସ କରିବ, ଏବଂ ସେଇଟା ମୋଷ୍ଟଲି ଛୁଆମାନଙ୍କ କ୍ଷେତ୍ରରେ ବେଶୀ ଆଫେକ୍ଟ କରେ। ଯୋଉମାନଙ୍କ କ୍ଷେତ୍ରରେ ମାନେ ଦେଖୁଥିବେ ଆପଣ, ଆଜିକାଲି ଛୁଆମାନେ ଅଧିକା ଅର୍ଲି ମାଚ୍ୟୁରିଟି ଆସିଯାଉଛି, ଯେମିତି ଝିଅମାନେ 8 ବର୍ଷ ଆଗରୁ ତାଙ୍କର ପିରିୟଡ୍ ହେଇଯିବା ମଧ୍ୟ ଦେଖାଯାଉଛି, ପୁଅମାନେ ମଧ୍ୟ 9 ବର୍ଷ ଆଗରୁ ତାଙ୍କର ମାଚ୍ୟୁରିଟି ଆସିଯାଉଛି। ସୋ ସେଗୁଡା ଆକ୍ଚୁଆଲି ଆବନର୍ମାଲ ପ୍ରିକସିୟସ୍ ପିବର୍ଟି ବୋଲି ଗୋଟେ ଆମେ କଣ୍ଡିସନ କହିଥାଉ, ଯୋଉଟା କି ଏଇସବୁ ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ହୋଇଥାଏ, ଯଦି ଆମେ ଏଣ୍ଡୋକ୍ରାଇନ୍ ଡିସ୍ରପ୍ଟିଂ କେମିକାଲ୍ସ ଯଦି ନେଇଥାଉ। ଏଇ ଏଣ୍ଡୋକ୍ରାଇନ୍ ଡିସ୍ରପ୍ଟିଂ କେମିକାଲ୍ସରେ ଆମର ଖାଲି ପ୍ଲାଷ୍ଟିକ ନୁହଁ, ବିଭିନ୍ନ ପ୍ରକାର ପେଣ୍ଟ, ବିଭିନ୍ନ ପ୍ରକାର କଲର୍ସ, ଆମର ଯୋଉଗୁଡା ଆମର ସାରରେ ୟୁଜ୍ ହଉଛି ଫର୍ଟିଲାଇଜର୍ସ, ଆମେ ବହୁତ ପରିମାଣରେ ଆମେ ଦେଖୁଛେ, ଆମେ ପିଲାମାନେ ଯୋଉମାନେ ଚିକେନ ବ୍ରଏଲର ସେଗୁଡା ସବୁ ଖାଉଛନ୍ତି, ସେମାନେ ସବୁ ବେସିକାଲି ସେ ବ୍ରଏଲର୍ସ, ଚିକେନ, ଇଭେନ୍ ଗୋଟ୍ସ ମଧ୍ୟ ସେମାନଙ୍କୁ ହରମୋନ୍ସ ଦିଆହେଇଥାଏ, ଏବଂ ଗାଈମାନଙ୍କ କ୍ଷେତ୍ରରେ ହରମୋନ୍ ଦିଆହେଇକି ମିଲ୍କ ବାହାର କରାହୁଏ। ତ ସେଗୁଡା ଆକ୍ଚୁଆଲି କ'ଣ ହୁଏ, ଯଦି ଆମେ ପ୍ରୋଲଙ୍ଗ କନଜପ୍ସନ କରିବା, ସେଗୁଡା ଆମର ମଣିଷର ହରମୋନଟାକୁ ଚେଞ୍ଜ କରେ। ସୋ ସେଗୁଡା ଛୁଆମାନଙ୍କ କ୍ଷେତ୍ରରେ ବେଶୀ ପ୍ରବ୍ଲେମେଟିକ୍ ହେଇଥାଏ।
1: ଆଜ୍ଞା, ଯେମିତି ଡାଇବେଟିସ କଥା କହୁଥିଲେ,
0: ହଁ,
1: ହରମୋନାଲ ଇମ୍ବାଲାନ୍ସ ଯଦି ଆମେ ଠିକ ନ କରିବା ତ ଡାଇବେଟିସ ହେବାର ଚାନ୍ସ ବଢି ଯାଇଥାଏ।
0: ଆମର ବେସିକାଲି ଏଥିରେ ମୁଁ କହିଦେବାକୁ ଚାହୁଁଛି ଯେ ଡାଇବେଟିସ ଗୋଟେ ହରମୋନାଲ ପ୍ରୋବ୍ଲେମ,
1: ଆଜ୍ଞା,
0: ବିକଜ ଆମର ମେନ ହରମୋନ ଯୋଉଟା ଡାଇବେଟିସ କରେଇଥାଏ ସେଟା ହେଲା ଇନସୁଲିନ। ଇନସୁଲିନ ହେଲା ଆମର ଅଗ୍ନାଶୟରୁ ବାହାରିଥାଏ, ଏବଂ ସେଇଟା ଆମର ବଡିର ରକ୍ତର ବ୍ଲଡ୍ ଗ୍ଲୁକୋଜଟାକୁ କଣ୍ଟ୍ରୋଲ କରିଥାଏ। ତ ଯଦି ଆମେ ଏଇ ହରମୋନଟା ଯଦି ଠିକ ଭାବରେ କ୍ଷରଣ ହଉନି, କିମ୍ବା ଯଦି ଠିକ କ୍ଷରଣ ହଉଛି କିନ୍ତୁ କାମ କରୁନି ଯେମିତି ଇନସୁଲିନ, ତାହେଲେ ଆମର ମଧୁମେହ ବା ଡାଇବେଟିସ ହେଇଥାଏ। ତ ଡାଇବେଟିସ ହରମୋନାଲ ପ୍ରୋବ୍ଲେମ କରେନି, ରାଦର ଡାଇବେଟିସ ନିଜେ ଗୋଟେ ହରମୋନାଲ ପ୍ରୋବ୍ଲେମ। ସେଇଥିପାଇଁ ଆମେ ସବୁବେଳେ କହୁ ଯେ ଆପଣ ଡାଇବେଟିସ ହେଲେ ଆପଣ ଏଣ୍ଡୋକ୍ରିନୋଲୋଜିଷ୍ଟ ମାନଙ୍କୁ ଦେଖାନ୍ତୁ, ସେଇଥିପାଇଁ ପ୍ରପର ଟ୍ରିଟମେଣ୍ଟ ହେଇପାରିବେ ସେଇଥିରେ।
1: ଆଜ୍ଞା ସାର୍, ଆମେ ଯଦି ଗର୍ଭଧାରଣ ଆଉ ଆମେ ସ୍ତନ୍ୟପାନ କଥା ଆଲୋଚନା କରିବା, ତ ଡେଲିଭରି ପରେ କେତେ ଦିନ ପରେ ଜଣଙ୍କର ହରମୋନ ନର୍ମାଲ ହୋଇଥାଏ?
0: ଫିମେଲ ମାନଙ୍କ କ୍ଷେତ୍ରରେ ହରମୋନଟା ଗୋଟେ ବହୁତ ହି କମ୍ପ୍ଲେକ୍ସ ଫେନୋମେନନ, ଯଦି ଆମେ ପୁରୁଷ ଆଉ ସ୍ତ୍ରୀ ଲୋକମାନଙ୍କୁ ଧରିବା, ସ୍ତ୍ରୀ
1: ଆଜ୍ଞା,
0: ଲୋକଙ୍କ କ୍ଷେତ୍ରରେ ହରମୋନଟା ବହୁତ କମ୍ପ୍ଲେକ୍ସ, ସେଟା ସାଇକ୍ଲିକାଲି ହୁଏ, ଯେମିତି ପ୍ରତି ମାସରେ ଆପଣ ଋତୁସ୍ରାବ ହୁଏ, ସେଇଟା ଗୋଟେ ସେଇ ଋତୁସ୍ରାବଟା ବି ପୁରା ହରମୋନାଲ ରେଗୁଲେଟେଡ। ସିମିଲାରଲି ଯଦି ଆପଣ ଗର୍ଭବତୀ ହେଲେ, ତାହେଲେ ଗର୍ଭାବସ୍ଥାରେ ମଧ୍ୟ ବିଭିନ୍ନ ହରମୋନର ଚେଞ୍ଜେସ ହୁଏ, ଛୁଆ ଡେଲିଭରି ହେଲା ପର୍ଯ୍ୟନ୍ତ ଚେଞ୍ଜେସ ହୁଏ, ଛୁଆର ଡେଲିଭରିର 6 ମାସ ପର୍ଯ୍ୟନ୍ତ ମଧ୍ୟ ହରମୋନାଲ ଚେଞ୍ଜେସ ରୁହେ। ତ ଏଟା ଗୋଟେ ପୁରା ଡାଇନାମିକ ପ୍ରୋସେସ। ଆକ୍ଚୁଆଲି
1: ଆଜ୍ଞା ସାର୍, ଆମେ ଜାଣିଛେ ଯେ ଯଦି ହରମୋନାଲ ଇମ୍ବାଲାନ୍ସ ହଉଛି, ସ୍କିନ, ଚୁଟି ଆଉ ଶରୀର ଉପରେ ଏହାର ପ୍ରଭାବ ପଡିଥାଏ, ତ ଜଣ ଜଣଙ୍କର ବେକରେ ମଧ୍ୟ କଳା ଦାଗ ପଡିଥାଏ, ଏହା କ'ଣ ହରମୋନ ଜନିତ ସମସ୍ୟା?
0: ନିହାତି ନିହାତି, ଆପଣ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପଚାରିଲେ। ଆପଣ ଦେଖିଥିବେ ଆଜିକାଲି ଲୋକମାନେ ଯୋଉମାନେ ମେଦବହୁଳ ବା ମୋଟାପାର ଶିକାର ହେଇଥାନ୍ତି, ତାଙ୍କର ଗଳା ପାଖଟା କଳା ହେଇଥାଏ, ତାଙ୍କ ମୁହଁ କଳା ଥାଏ। ଛୁଆମାନଙ୍କ କ୍ଷେତ୍ରରେ ଯୋଉମାନେ ଟିକେ ମୋଟା ଥାନ୍ତି, ତାଙ୍କର ଗଳା ପାଖରେ, କାଖରେ କିମ୍ବା ହାତରେ ଏଗୁଡା ସବୁ କଳା ଦାଗ ପଡିଯାଇଥାଏ। ମହିଳା ନୁହଁ, ସେଇଟା ହେଲା ଗୋଟେ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ, ଆମେ ଯାହା କହୁ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ, ସେଇଟା ହେଲା ଇଜ୍ ଏ ସାଇନ୍ ଅଫ୍ ଇନ୍ସୁଲିନ୍ ରେଜିଷ୍ଟାନ୍ସ। ଆମର ମୁଁ ଯେମିତି କହିଲି ଆମ ଅଗ୍ନାଶୟରୁ ଗୋଟେ ହରମୋନ ବାହାରେ ଇନସୁଲିନ ଠିକ ଭାବରେ କାମ ନ କଲା, ତାହେଲେ ଆମେ ତାକୁ ଇନସୁଲିନ ରେଜିଷ୍ଟାନ୍ସ କହିଥାଉ। ମୋଟାପା ବା ମେଦବହୁଳ ହେଲେ ସେ ଇନସୁଲିନ ରେଜିଷ୍ଟାନ୍ସ ଟା ବଢି ଯାଇଥାଏ, ଏବଂ ସେଟା ଏଇ ଯୋଉ ମାନେ ଆମର ଗଳା କିମ୍ବା ଆମର କାଖ ପାର୍ଶ୍ୱ କିମ୍ବା ଯୌନାଙ୍ଗ ପାଖ ଏଗୁଡା କଳା କରିଦେଇଥାଏ, ତାକୁ ଆମେ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ କହିଥାଉ।
1: ରାତିରେ ଅତ୍ୟଧିକ ଝାଳ ବୋହିବା କ'ଣ

0: ହରମୋନ ପାଇଁ ହୁଏ?
1: ଡାଇବେଟିସ ବା ମଧୁମେହ ହୋଇଥାଏ ଯଦି ତାଙ୍କ କ୍ଷେତ୍ରରେ ଯଦି ରକ୍ତ ଶର୍କରା କମିଯାଏ ଆଉ ରାତିରେ କମେ ତାହେଲେ ପ୍ରଚୁର ପରିମାଣରେ ଝାଳ ବୋହିଥାଏ, ତାକୁ ଆମେ ହାଇପୋଗ୍ଲାଇସିମିଆ ବୋଲି କହିଥାଉ।
0: ଆଜ୍ଞା ସାର୍, ହରମୋନ ବଟିକା ଖାଇଲେ ମଧ୍ୟ ଓଜନ ବଢେ ଯେ ଆମେ ଶୁଣିଛେ, ବନ୍ଦ କଲେ ପୁଣି ସେହି ସମସ୍ୟା ଉପୁଜେ, ଏହାର ସତ୍ୟାସତ୍ୟ କେତେ?
1: ଆକ୍ଚୁଆଲି ହରମୋନ ବଟିକା ବୋଲି ସେମିତି କିଛି ନଥାଏ, ଆମ ବଡିରେ ବିଭିନ୍ନ ହରମୋନ ଅଛି, ଯଦି ସେଟା କମ୍ ରହୁଛି ଆମେ ଔଷଧ ଦେଇଥାଉ ସପ୍ଲିମେଣ୍ଟ ହିସାବରେ, ଯଦି ଅଧିକା ରହୁଛି ତାକୁ କମେଇବା ପାଇଁ ଔଷଧ ଦିଆଯାଇଥାଏ। ସୋ ହରମୋନ ଟାବଲେଟ୍ସ ବହୁତ ପ୍ରକାର ଥାଏ, ଯେମିତିକି ଆପଣ ଥାଇରଏଡ୍ କୁ ବି ଗୋଟେ ହରମୋନ ଟାବଲେଟ୍, ଆପଣ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଆମେ ଯୋଉ ଇଷ୍ଟ୍ରୋଜେନ୍ ଟାବଲେଟ୍ ଦଉ ସେଇଟା ବି ହରମୋନ ଟାବଲେଟ୍, ପୁରୁଷମାନଙ୍କ କ୍ଷେତ୍ରରେ ଇଞ୍ଜେକ୍ସନ ଟେଷ୍ଟୋଷ୍ଟେରୋନ୍ ଦିଆଯାଇଥାଏ, କର୍ଟିସନ୍ ଗୋଟେ ହାଇଡ୍ରୋକର୍ଟିସନ୍ ଟାବଲେଟ୍ ଦିଆଯାଇଥାଏ। ସବୁ ବିଭିନ୍ନ ହରମୋନ ଟାବଲେଟ୍ ଅଛି, ଆମେ ଗୋଟେ ତାକୁ ଜେନେରାଲାଇଜ୍ କରିପାରିବାନି ଯେ ଏଇ ହରମୋନ ଟାବଲେଟ୍ ଯୋଗୁଁ ଏଇଟା ହେଇଥାଏ ବୋଲି।
0: ଆଜ୍ଞା, ଯୋଉ ଆମେ ଯଦି ଚିକିତ୍ସା ପଦ୍ଧତି କଥା ଆଲୋଚନା କରିବା, କଣ ସବୁ ଚିକିତ୍ସା ପଦ୍ଧତି ରହିଛି ଯାହାଫଳରେ ହରମୋନ ଜନିତ ସମସ୍ୟାରୁ ଆମେ ଦୂରେଇ ରହିପାରିବା?
1: ଚିକିତ୍ସା ପଦ୍ଧତି ଶୁଣନ୍ତୁ, ଆମର ମାନେ ଆମ ସବଜେକ୍ଟର ବା ଏଣ୍ଡୋକ୍ରିନୋଲୋଜିର ସବୁଠୁ ଭଲ ଜିନିଷ ହେଲା ସବୁ ଜିନିଷ ପାଇଁ ଆମର ଚିକିତ୍ସା ଅଛି, ଆମର ଏମିତି କୌଣସି ରୋଗ ନାହିଁ ଯେ ଯାହାର ଚିକିତ୍ସା ନାହିଁ। ସୋ ସେଇପାଇଁ ଯଦି ଆପଣଙ୍କର ହରମୋନ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି ତାହେଲେ ନିହାତି ନିଜର ପାଖରେ ଯିଏ ଏଣ୍ଡୋକ୍ରିନୋଲୋଜିଷ୍ଟ ଅଛନ୍ତି ପ୍ରପର ଟ୍ରେନ୍ଡ ଏଣ୍ଡୋକ୍ରିନୋଲୋଜିଷ୍ଟ ତାଙ୍କୁ ଦେଖେଇବେ, ଆଉ ସେମାନେ କୋଉ ହରମୋନ ଅଧିକା ଅଛି କି କମ୍ ଅଛି ସେଇଟା ପ୍ରଥମେ ନିରାକରଣ କରାଯାଏ। ଆମର ମାନେ ଆମେ ଯେମିତି ପ୍ରୋସିଡ୍ କରୁ ଆମର ଡାଇଗ୍ନୋସିସରେ, ବଡିର କୋଉ ହରମୋନଟା ଅଧିକା ଅଛି କିମ୍ବା କମ୍ ଅଛି ସେଇଟା ଆମେ ପ୍ରଥମେ ଡାଇଗ୍ନୋସ୍ କରୁ, ବିଭିନ୍ନ ଟେଷ୍ଟ କରାହୁଏ, କ୍ଲିନିକାଲ ଫିଚର୍ସ ଦେଖାଯାଏ, ଏବଂ ତାପରେ ଯାଇକି ଆମେ ପ୍ରପର ଔଷଧି ତାଙ୍କୁ ଦିଆହେଇଥାଏ। ଯଦି ଡେଫିସିଏନ୍ସି ଅଛି ଆମେ ସେଇ ହରମୋନଟା ଦେଇଥାଉ, ଯଦି ଅଧିକା ଅଛି ତାହେଲେ ବିଭିନ୍ନ ପ୍ରକାର ଔଷଧ ଅଛି ସେଇ ହରମୋନଟାକୁ କମ୍ କରାହେଇଥାଏ।
0: ଆମେ ଯଦି ଡୁଜ୍ ଆଉ ଡୋଣ୍ଟସ୍ କଥା ଆଲୋଚନା କରିବା, ତ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ, ସେ ସମ୍ପର୍କରେ ଆପଣ କ'ଣ କହିବେ?
1: ତ ଏଇଥିରେ ମୁଁ କହିଦେବାକୁ ଚାହୁଁଛି ଯେ ଯଦି ଆପଣ ନିଜର ଲାଇଫ ଷ୍ଟାଇଲ ବା ଜୀବନଶୈଳୀଟାକୁ ଠିକ ଟାଇମରେ ରଖୁଛନ୍ତି, ଠିକ ଟାଇମରେ ଖାଉଛନ୍ତି, ଠିକ ଟାଇମରେ ଶୋଉଛନ୍ତି, ପାଣି ଠିକ ହିସାବରେ ପିଉଛନ୍ତି ଏବଂ ପ୍ରପର ଅର୍ଗାନିକ ଜିନିଷ ଖାଉଛନ୍ତି ତାହେଲେ ବହୁ ପରିମାଣରେ ଆପଣ ହରମୋନ ରିଲେଟେଡ୍ ଡିସଅର୍ଡର୍ସ କଣ୍ଟ୍ରୋଲ କରିପାରିବେ। କିନ୍ତୁ ଏଇଥିରେ ମୁଁ କହି ରଖିବାକୁ ଚାହୁଁଛି ଯେ ଖାଲି ଲାଇଫ ଷ୍ଟାଇଲ ମଡିଫାଏ କଲେ ହବନି, ଆପଣଙ୍କୁ ହରମୋନ ରୋଗ କାହିଁକି ହେଇଛି, କୋଉ ରୋଗ ହେଇଛି ଏବଂ କୋଉ ପଦ୍ଧତିରେ ତାକୁ ଟ୍ରିଟମେଣ୍ଟ କରାଯିବ ସେଇଟା ନିହାତି ଆପଣ ଡକ୍ଟରଙ୍କ ପରାମର୍ଶ କ୍ରମେ କରିପାରିବେ।
0: ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଯେ ସେମାନେ ମଧ୍ୟ ଏହି ହରମୋନ ଜନିତ ସମସ୍ୟାକୁ ଜାଣିପାରିବେ ଏବଂ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଠିକ୍ ଚିକିତ୍ସା ପଦ୍ଧତି ଗ୍ରହଣ କରିପାରିବେ?
1: ଆଇ ଥିଙ୍କ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଯେ ମୁଁ ଏଇ ଶ୍ରୋତାମାନଙ୍କୁ ଏଇଥିରେ କହି ରଖିବାକୁ ଚାହୁଁଛି ଯେ ଆପଣଙ୍କ କ୍ଷେତ୍ର ହରମୋନ ଗୋଟେ ବହୁତ ବଡ ଅମ୍ବ୍ରେଲା ବ୍ରାଞ୍ଚ ଆକ୍ଚୁଆଲି ବା ଏଣ୍ଡୋକ୍ରିନୋଲୋଜି ଆମେ କହୁ, ଯଦି ଆପଣଙ୍କ କ୍ଷେତ୍ରରେ ହରମୋନ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି, ଫର ଏକ୍ସାମ୍ପଲ୍ ମୁଁ କହିଦେଉଛି କୋଉ କୋଉ ରୋଗ ଗୁଡା ହରମୋନ ରିଲେଟେଡ୍, ଫର ଏକ୍ସାମ୍ପଲ୍ ଆପଣଙ୍କୁ ଯଦି ଡାଇବେଟିସ୍ ଅଛି, ଟାଇପ୍ 1 ହଉ କି ଟାଇପ୍ 2 ହଉ କି ଏନି ଟାଇପ୍ସ ଅଫ୍ ଡାଇବେଟିସ୍ ଅଛି, ଯଦି ଆପଣଙ୍କ କ୍ଷେତ୍ରରେ ସର୍ଟ ଷ୍ଟେଚର୍ ବା ଛୁଆ ଆପଣଙ୍କ ହାଇଟ୍ ବଢ଼ୁନି, ଯଦି ଛୁଆର ପିବର୍ଟି ଟିକେ ଅର୍ଲି ହଉଛି କି ଡିଲେ ହଉଛି, ଯଦି ଆପଣଙ୍କ କ୍ଷେତ୍ରରେ ଥାଇରଏଡ୍ର ସମସ୍ୟା ଅଛି, ଯଦି ଆପଣଙ୍କର ମେଦବହୁଳତା ବା ଓବେସିଟି ଅଛି, କିମ୍ବା ଅଷ୍ଟିଓପୋରୋସିସ୍ ବା ବୋନ୍ଟା ୱିକ୍ ଅଛି, କିମ୍ବା ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଯଦି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ଅଛି, ତାହେଲେ ଆପଣ କାଳ ବିଳମ୍ବ ନ କରି ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟ ପାଖରେ ଦେଖେବାର ଅଛି। ଏଣ୍ଡୋକ୍ରିନୋଲୋଜିଷ୍ଟ ମାନେ ହେଲେ ଯୋଉମାନେ MD ମେଡିସିନ ବା ମେଡିସିନ ଡିଗ୍ରୀ ହାସଲ କରିଥାନ୍ତି, ତାପରେ ସେମାନେ 3 ବର୍ଷ ପୁଣି ସୁପର ସ୍ପେଶିଆଲିଟି ଅଫ୍ ଏଣ୍ଡୋକ୍ରାଇନ୍ ବା ହରମୋନ ରିଲେଟେଡ୍ ଡିସଅର୍ଡର୍ର ଟେଷ୍ଟ ମାନେ ପଢିଥାନ୍ତି, ସେମାନଙ୍କୁ ଏଣ୍ଡୋକ୍ରିନୋଲୋଜିଷ୍ଟ କୁହାଯାଏ। ସୋ ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟ କୁ ଦେଖେଇ ଦେବାଟା ଜରୁରୀ।
0: ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ।
1: ନମସ୍କାର, ନମସ୍କାର, ଥ୍ୟାଙ୍କ ୟୁ।
0: ନମସ୍କାର ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜିଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ପ୍ରଫେସର ଡକ୍ଟର ସମ୍ବିତ କୁମାର ଦାସଙ୍କ ଠାରୁ। ଶ୍ରୋତାବନ୍ଧୁ, କହିବାକୁ ଗଲେ ହରମୋନାଲ ଇମ୍ବାଲାନ୍ସ ଆଜିର ସମୟର ଏକ ନୀରବ ମହାମାରୀ। ଏହା କୌଣସି ଏକ ରୋଗ ନୁହେଁ, ବରଂ ଆମ ଅସନ୍ତୁଳିତ ଜୀବନଶୈଳୀର ପ୍ରତିଫଳନ। ଶରୀର ଯେତେବେଳେ ବାରମ୍ବାର ସଙ୍କେତ ଦିଏ, ଥକାପଣ, ଓଜନ ବୃଦ୍ଧି, ମାନସିକ ଅସ୍ଥିରତା, ଅନିୟମିତ ଋତୁସ୍ରାବ ମାଧ୍ୟମରେ, ସେତେବେଳେ ତାକୁ ଅଣଦେଖା କରିବା ନିଜ ସ୍ୱାସ୍ଥ୍ୟ ପ୍ରତି ଅନ୍ୟାୟ। ସମାଧାନର ଚାବିକାଠି କେବଳ ଔଷଧ କାନ୍ଥରେ ଝୁଲୁ ନାହିଁ, ଏହା ଲୁଚି ରହିଛି ଆମର ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ ଭିତରେ। ସନ୍ତୁଳିତ ଓ ପ୍ରାକୃତିକ ଖାଦ୍ୟ, 7-8 ଘଣ୍ଟା ଗଭୀର ନିଦ, ପ୍ରତିଦିନ 30 ମିନିଟ୍ ଶାରୀରିକ ପରିଶ୍ରମ, ସୂର୍ଯ୍ୟାଲୋକ ସହ ମିତ୍ରତା ଓ ମାନସିକ ଚାପକୁ ନିୟନ୍ତ୍ରଣ।

0: ଏହି ପାଞ୍ଚଟି ସ୍ତମ୍ଭ ଉପରେ ହିଁ ହରମୋନର ସନ୍ତୁଳନ ଛିଡ଼ା ହୋଇଛି। ଶ୍ରୋତା ବନ୍ଧୁ, ଶରୀରକୁ ଠିକ୍ କରିବା ପାଇଁ ଶରୀରକୁ ସମୟ ଦେବାକୁ ପଡ଼ିବ। କ୍ୱିକ୍ ଫିକ୍ସ ବା ମ୍ୟାଜିକ୍ ବଟିକା ଏଠାରେ କାମ ଦେବ ନାହିଁ। ଯଦି ଲକ୍ଷଣ ଦୀର୍ଘ ଦିନ ଧରି ରହୁଛି, ତେବେ ସଙ୍କୋଚ ନକରି ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ। ଠିକ୍ ସମୟରେ ରକ୍ତ ପରୀକ୍ଷା ଓ ସଠିକ୍ ନିର୍ଦ୍ଦେଶନା ବଡ଼ ରୋଗରୁ ବଞ୍ଚାଇ ପାରିବ। ଆମେ ଯେତେ ପ୍ରକୃତି ନିକଟକୁ ଫେରିବା, ଆମ ହରମୋନ ସେତେ ସନ୍ତୁଳିତ ରହିବ। କାରଣ ଶରୀର ନିଜେ ଜଣେ ବଡ଼ ଡାକ୍ତର, ତାକୁ କେବଳ ସଠିକ୍ ପରିବେଶ ଦରକାର। ଆଜିଠାରୁ ନିଜ ଶରୀରର କଥା ଶୁଣିବା ଆରମ୍ଭ କରନ୍ତୁ, କାରଣ ସୁସ୍ଥ ହରମୋନ ହିଁ ସୁସ୍ଥ ଜୀବନର ଆଧାର। ତେଣୁ ଏତିକି କହିପାରିବା, ସଚେତନ ହୁଅନ୍ତୁ, ସୁସ୍ଥ ରୁହନ୍ତୁ।
1: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର।
0: ଶ୍ରୋତା ବନ୍ଧୁ, ରାତ୍ର ଭୋଜନ କରିବା ପରେ କିଛି ଲୋକ ମିଠା ଖାଇବାକୁ ଭଲ ପାଇଥାନ୍ତି। ଚକୋଲେଟ୍ ହେଉ ବା ଯେକୌଣସି ମିଠା ଖାଇଥାନ୍ତି, ଏହା ସେମାନଙ୍କର ନୀତିଦିନିଆ ଅଭ୍ୟାସ ହୋଇଥାଏ। ଯଦି ଏପରି କରୁଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ। ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ହଠାତ୍ ବ୍ଲଡ୍ ସୁଗର ଲେବୁଲ ବଢ଼ିଯାଇଥାଏ। କିଛି ସମୟ ପରେ ପୁଣି ବ୍ଲଡ୍ ସୁଗର ଲେବୁଲ କମିଯାଇଥାଏ। ବ୍ଲଡ୍ ସୁଗର ହଠାତ୍ ବଢ଼ିବା ଓ କମିବା ଦ୍ୱାରା ରାତିରେ ଆମକୁ ଠିକ୍ ଭାବରେ ନିଦ ହୋଇନଥାଏ, ଫଳରେ ସକାଳେ ହାଲିଆ ଲାଗିଥାଏ। ତା ସହିତ ରାତିରେ ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ଶୀଘ୍ର ବୃଦ୍ଧି ପାଇଥାଏ। ମିଠା ମେଲାଟୋନିନ୍କୁ ନିୟନ୍ତ୍ରଣ କରେ, ଯାହା ନିଦକୁ ନିୟନ୍ତ୍ରଣ କରିଥାଏ। ରାତିରେ ମିଠା ଖାଇଲେ କୋଲେଷ୍ଟ୍ରୋଲ ବୃଦ୍ଧି ହୋଇଥାଏ, ଫଳରେ ନିଦ ଠିକ୍ରେ ହୋଇନଥାଏ। ମିଠା ଜାତୀୟ ଜିନିଷରେ କାର୍ବୋହାଇଡ୍ରେଟ୍ ମଧ୍ୟ ଅଧିକ ରହିଥାଏ। ଶ୍ରୋତା ବନ୍ଧୁ, ମଧୁମେହ ରୋଗୀମାନେ ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ ନୁହେଁ, ଏହା ସେମାନଙ୍କ ଶରୀର ପାଇଁ ହାନିକାରକ। ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ରାତି ଭୋଜନ ପରେ ମିଠା ଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ମଧ୍ୟ ରହିଥାଏ। ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ, ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତା ବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ, ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ, ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତଃନଳୀର ଅଲ୍ସର୍ କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ, ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବରେ ହଜମ ନହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି, ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି, ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତଃନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ, ବାରମ୍ବାର ବାନ୍ତି ହେବା, ମଳରେ ରକ୍ତ ପଡ଼ିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତା ବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
1: ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ।
0: ଶ୍ରୋତା ବନ୍ଧୁ, ଆଜିର ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ, ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢ଼ିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢ଼ୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରର ଓଜନ କିପରି ହ୍ରାସ କରିବେ, ଆସନ୍ତୁ ଜାଣିବା। ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷ କରି କିଛି ଦିନ ପାଇଁ ଚିନି ଖାଇବା କମ୍ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି

କମ୍ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କର ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରି ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରି ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀରରେ ଇନ୍ସୁଲିନ୍ର ସ୍ତର ବଢ଼ିଯାଇଥାଏ। ଇନ୍ସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନ୍ସୁଲିନ୍ର ସ୍ତର ବଢ଼ିଯାଏ ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍ କଲେ ଶରୀରରେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ। ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢ଼ିଥାଏ, ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। ଶ୍ରୋତାବନ୍ଧୁ, ଚିନିମୁକ୍ତ ପାନୀୟ ଯେମିତି ସୋଡ଼ା, କୋଲ୍ଡ ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍ ସାମିଲ କରନ୍ତୁ। ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ।

ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି, ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। श्रोता बंधु, चीनीमुक्त पानीय जमिति सोडा, कोल्ड ड्रिंक्स एवं अन्यान्य ठंडा पानीय ठारु दूरे रहिबा उचित। सही भली बिस्कुट, केक एवं पेस्ट्री परी अन्यान्य मीठा को खाद्य रे कम शामिल करंतु। जदि आपण मीठा खाइबा को पसंद करंती तेबे खाद्य रे प्राकृतिक मीठा व्यवहार करंतु, जमिति महू किंबा गुड़। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ, ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଶୁଣୁଥିଲେ କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସୁପ୍ରିୟା ପଟ୍ଟନାୟକ। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।

କ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି କିମ୍ବା ସାଧାରଣ ଶ୍ରୋତାମାନଙ୍କର ଉପସ୍ଥିତି ଆପଣଙ୍କର କାର୍ଯ୍ୟକ୍ରମରେ ଲୋଡ଼ୁଥାନ୍ତି, ତେବେ ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ। ତେବେ ଡେରି କାହିଁକି, ନମ୍ବରଟିକୁ ଲେଖି ରଖନ୍ତୁ ନା, 9437037892। ପୁରୀର ଆଖପାଖ ଅଞ୍ଚଳରେ ହେଉ କିମ୍ବା ଗ୍ରାମାଞ୍ଚଳରେ ହେଉ, ଆପଣଙ୍କ ଅଞ୍ଚଳରେ ଯେକୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଆପଣ ଚାହୁଁଛନ୍ତି ଲୋକମାନଙ୍କ ପାଖରେ ଆପଣଙ୍କର ବାର୍ତ୍ତା ପହଞ୍ଚୁ, ଆପଣ ଜଣାଇପାରିବେ, ଆକାଶବାଣୀ ପୁରୀ ସହିତ ଯୋଗାଯୋଗ କରିପାରିବେ ବିନା ଶୁଳ୍କରେ। ଆମେ ପହଞ୍ଚାଇବୁ ଆପଣଙ୍କର ବାର୍ତ୍ତା ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କ ପାଖକୁ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ମାଧ୍ୟମରେ। ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ ଆପଣ ପାଇଥାନ୍ତି କିଛି ସୂଚନା, ଶୁଣିଥାନ୍ତି କିଛି କଥା, ତା ସହିତ ଆପଣ ଶୁଣିଥାନ୍ତି କିଛି ଓଡ଼ିଆ ଆଉ ହିନ୍ଦୀ କଥାଚିତ୍ର ଗୀତ। ଡେରି ନକରି ଆରମ୍ଭ କରିବା କାର୍ଯ୍ୟକ୍ରମ। ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ ଜଣାଇ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଆଗକୁ ନେବା। ପ୍ରଥମେ ଆସନ୍ତୁ ଶୁଣିବା।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି। ଆପଣ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରେମ କେବଳ ଦୁଇଟି ହୃଦୟର ମିଳନ ନୁହେଁ, ବରଂ ଏହା ହେଉଛି ବିଶ୍ୱାସ, ସମ୍ମାନ, ତ୍ୟାଗ ଆଉ ଆତ୍ମୀୟତାର ଏକ ସୁନ୍ଦର ସମନ୍ୱୟ। ପ୍ରେମ ମଣିଷକୁ ଯୋଡ଼େ, ମନକୁ ଶାନ୍ତି ଦିଏ, ଜୀବନକୁ ଅର୍ଥପୂର୍ଣ୍ଣ କରେ। ସେହିପରି ସିନ୍ଦୁର ହେଉଛି ବିବାହିତା ନାରୀଙ୍କ ଗୌରବ ଆଉ ସମ୍ମାନର ପ୍ରତୀକ। ବିବାହ ସମୟରେ ବରକନ୍ୟାଙ୍କ ସିନ୍ଥିରେ ସିନ୍ଦୁର ପିନ୍ଧାଇବା ସହିତ ଆରମ୍ଭ ହୁଏ ନୂଆ ଜୀବନର ଯାତ୍ରା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ କଥାଚିତ୍ର ଗୀତଟି, ଶଙ୍ଖା ସିନ୍ଦୁର କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି 103.4 FM ରେ। ଶ୍ରୋତା ବନ୍ଧୁ, ଜୀବନ ଗୋଟିଏ ଲମ୍ବା ଯାତ୍ରା। ଏହି ଯାତ୍ରାରେ ଅନେକ ଲୋକଙ୍କ ସହିତ ଆମର ପରିଚୟ ହୁଏ। କେହି କିଛି ଦୂର ସାଙ୍ଗରେ ଚାଲନ୍ତି ତ ଆମ ଜୀବନକୁ ରଙ୍ଗୀନ କରନ୍ତି, ପୁଣି କିଛି ସମୟ ପରେ ସମୟର ଡାକରେ ଅଲଗା ହୋଇଯାଆନ୍ତି। ତେଣୁ ମିଳନରେ ଖୁସି ଆଉ ବିଚ୍ଛେଦରେ ଧୈର୍ଯ୍ୟ ରଖି ଜୀବନର ପଥରେ ଆମକୁ ଆଗକୁ ବଢ଼ିବାକୁ ଚାଲିଥିବାର ବାର୍ତ୍ତା ଆମେ ସବୁବେଳେ ଶୁଣିଥାଉ। ବେଳେବେଳେ ଜୀବନର ସମ୍ପର୍କ ଆଉ ସାକ୍ଷାତ ଗୁଡ଼ିକ ଅନେକ ସମୟରେ କ୍ଷଣସ୍ଥାୟୀ ହୋଇଥାଏ। କେହି ଆମ ଜୀବନରେ ଆସି ଖୁସି, ସ୍ମୃତି ଆଉ ଅନୁଭୂତି ଦେଇଯାଆନ୍ତି, କିନ୍ତୁ ସବୁବେଳେ ସାଙ୍ଗରେ ରୁହନ୍ତି ନାହିଁ। ତଥାପି ସେ ମିଳନ ଆଉ ବିଚ୍ଛେଦ ହିଁ ଜୀବନର ସୌନ୍ଦର୍ଯ୍ୟ। ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆସନ୍ତୁ ଶୁଣିବା ବିଜୟପତ କଥାଚିତ୍ରର ଗୀତ। ଗାଇଛନ୍ତି ଦ୍ୱୈତଖଣ୍ଡରେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଜମିର କାଜବୀଙ୍କର ଗୀତ ରଚନା, ଅନୁମୂଲ୍ୟଙ୍କର ସଙ୍ଗୀତ ସଂଯୋଜନା।

ଦିୱାନପନ କଥାଚିତ୍ର ଅନୁରାଧା ଶ୍ରୀରାମଙ୍କ କଣ୍ଠରେ ଶୁଣିବା ଆସନ୍ତି ଗୀତଟିକୁ ରଚନା କରିଛନ୍ତି ସମୀର।

0: ଏହି ଗୀତ ସହିତ ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଶେଷ କରିବାରୁ ଶେଷ କରିବା ପୂର୍ବରୁ କହି ରଖୁଛୁ, ବର୍ତ୍ତମାନ ଖରାଦିନର ସମୟ, ଦିନସାରା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ, ତୃଷ୍ଣା ନ ଲାଗିଲେ ମଧ୍ୟ ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ, ବାହାରକୁ ଯିବାବେଳେ ଛତା ଟୋପି କିମ୍ବା ଗାମୁଛାର ବ୍ୟବହାର କରନ୍ତୁ, ହାଲକା ରଙ୍ଗର ସୂତା କପଡ଼ା ପିନ୍ଧନ୍ତୁ। ଶ୍ରୋତା ବନ୍ଧୁ, ଏଥିସହିତ ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: ये विविध भारती है, राष्ट्रीय सेवा, देश की सुरीली धड़कन। प्रस्तुत है कार्यक्रम चित्रपट संगीत।

ଲେଖିଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିଅନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% GDP ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ ହସ୍ପିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧ ମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତ

0: ଉତ୍କରରେ ଇରାନ୍ର ସର୍ବୋଚ୍ଚ ନେତା ମୋଜୁତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନ୍ର ସର୍ବୋଚ୍ଚ ନେତା ମୋଜୁତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 GW ବୃଦ୍ଧି ପାଇ 155 GW ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 GW ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାପ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲରେ ପହଞ୍ଚିଛି। କେରଳମ୍ ଏବଂ ମାହିଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲଠାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ତେଲଙ୍ଗାନା, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ରାୟଲସୀମା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ FPI ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା RBI। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ୍। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the Midday News.

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ, ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ। 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोड मैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର

0: ଲୋକସଭା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
1: एलिनियो का है वो प्रभाव इस साल देखने को मिल सकता है। एलिनियो का जो प्रभाव आता है तो उसमें एक और दूसरी चीज होती है इंडियन ओशन डाइपोल आईओडी। तो आईओडी जो होता है वो एलिनियो के प्रभाव को कम करता है, इसलिए पूरी तरह से यह नहीं कहा जा सकता है कि एलिनियो का निश्चित प्रभाव पड़ेगा। वो प्रभाव पड़ सकता है और उसके प्रभाव में कमी भी आ सकती है।
0: ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଛଅଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଓଡ଼ିଶା ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବିଶ୍ୱରେ ପ୍ରଶଂସା ସାଉଁଟିଛି। ବିପର୍ଯ୍ୟୟ ସମ୍ପର୍କିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ଉପରେ ବୈଠକରେ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଉପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ 50ରୁ ଅଧିକ ସ୍ଥାନର ନାମକୁ ସେଗୁଡ଼ିକର ମୂଳ ଓଡ଼ିଆ ଉଚ୍ଚାରଣ ଏବଂ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଛି। କମିଟିର ସୁପାରିଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ା, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ା ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ନିମାପଡ଼ା, ଉମରକୋଟ, ବୌଦ୍ଧଗଡ଼ା, ରାଉରକେଲା, ତାଳଚେର ଏବଂ ସୋରା ପ୍ରଭୃତି ନାମକୁ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀର 90ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଯୋଗଦେଇ କହିଛନ୍ତି, ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସ୍ୱାସ୍ଥ୍ୟ ସଚେତନତା ସହିତ ଦୂରଦୂରାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦେବାରେ ଆକାଶବାଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଯୁଗରେ ଆକାଶବାଣୀ ଆଜି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଓ ପୋଲିଓ ନିରାକରଣ ସଚେତନତା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଶୁଖିଲା ରଖିବା ତଥା ଡ୍ରାଏ ଡେ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶ୍ରୀ ସିନ୍ଦେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ସଦସ୍ୟଙ୍କୁ ନେଇ ସଚେତନତା ସଭା ଆୟୋଜନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। नवरंगपुर जिला परिषद सम्मेलन कक्ष में राज्य सरकार दुई वर्ष पूर्ति उपलक्षे विकास

ଉନ୍ନୟନମୂଳକ ଉପଲବ୍ଧି ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 12 ତାରିଖରୁ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଆୟୁଷ୍ମାନ ବୟବନ୍ଦନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଓ ବିଭିନ୍ନ ଯୋଜନାର ହିତାଧିକାରୀ ସହାୟତା ରାଶି ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତକ ଏବଂ ସୂଚନା ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି 2.0କୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୋନ୍ ସ୍ତରୀୟ କବାଡ଼ି ପ୍ରତିଯୋଗିତା 2026ର ପ୍ରଥମ ସଂସ୍କରଣ ଆଜି ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 23 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ଭିତରେ ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ କି ଭିନ୍ନ ଭିନ୍ନ କାମରେ ନିଜକୁ ନିୟୋଜିତ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତା ଛଡ଼ା ଏବେ ସମାଜର ଦୃଷ୍ଟିଭଙ୍ଗୀ ବହୁତ ବଦଳିଗଲାଣି। ପରିବାର ହେଉ ଅବା ସମାଜ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। ଏଥିପାଇଁ ସରକାରୀ ଯୋଜନା ଏବଂ ଆଇନ ମଧ୍ୟ ରହିଛି ଯାହାର ସହାୟତା ନେଇ ସେମାନେ ଆଗକୁ ବଢ଼ିପାରୁଛନ୍ତି। ସେଥିପାଇଁ ଆଜିର ଆଲୋଚନା ରହିଛି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଆଇନ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଇନଜୀବୀ ସୁଜାତା ଜେନା, ତାଙ୍କୁ ଭେଟୁଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଆଜି ଯେଉଁ ଆମର ଆଲୋଚନା ରହିଛି ଦିବ୍ୟାଙ୍ଗଙ୍କ ପାଇଁ ଆଇନ, ତ ଆପଣ ପ୍ରଥମେ କୁହନ୍ତୁ ଦିବ୍ୟାଙ୍ଗ କହିଲେ ଆମେ କାହାକୁ ବୁଝିବା?
2: ଦିବ୍ୟାଙ୍ଗ କହିଲେ ସାଧାରଣ ଭାବେ ପ୍ରତ୍ୟେକ ମଣିଷର ଯେଉଁ ଅଙ୍ଗ ଗୁଡିକ ଅଛି ସେ ଅଙ୍ଗରେ କୌଣସି ଯଦି ଖୁଣ ଥାଏ, ଯଥା ମନେ କରନ୍ତୁ ଜଣଙ୍କର ଦୃଷ୍ଟି ଶକ୍ତି ବାଧିତ, ତାର ଶ୍ରବଣ ଶକ୍ତି ନାହିଁ ବା ତାର କହିବାର ଶକ୍ତି ନାହିଁ, ଏହିପରି ଲୋକମାନଙ୍କୁ ଆମେ ଦିବ୍ୟାଙ୍ଗ ବୋଲିକି କହିଥାଉ। କିନ୍ତୁ ଆପଣ ଯେତେବେଳେ ଆଇନ ବ୍ୟବସ୍ଥା କଥା କହୁଛନ୍ତି, 1995 ମସିହାରେ ମଧ୍ୟ ଗୋଟେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଗୋଟେ ଆଇନର ବ୍ୟବସ୍ଥା ଥିଲା। ସେତେବେଳେ 7 ପ୍ରକାରର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେଇମାନଙ୍କ ପାଇଁ ଆଇନରେ ବ୍ୟବସ୍ଥା କରାଯାଇଥିଲା। ଦେଖାଗଲା ସମୟକ୍ରମେ ଯେ ନାଇଁ, ଦିବ୍ୟାଙ୍ଗ ମାନଙ୍କର 19 ପ୍ରକାର ଦିବ୍ୟାଙ୍ଗ ଚିହ୍ନଟ କରାଯାଇଛି।
1: ଆଚ୍ଛା,
2: ଆପଣଙ୍କର ଇଣ୍ଟେଲେକ୍ଚୁଆଲ ଯୋଉଟା କହନ୍ତି ମାନେ ମାନସିକ ଅଟିଜିମ, ଆପଣଙ୍କର ଯୋଉ ଲୋକମୋଟ ଯୋଉଟା ଆପଣ ଗୋଡ଼ ହାତ ଭାଙ୍ଗି ଯାଇଛି ବା ଗୋଡ଼ ନାହିଁ ବା ହାତ ନାହିଁ, ଏହିପରି ଭାବରେ ବିଭିନ୍ନ ପ୍ରକାର 19 ପ୍ରକାରର ଚିହ୍ନଟ କରାଯାଇଛି, ଯୋଉଟା କି 2017 ମସିହାରେ ସେ ଆଇନଟି ଆସିଛି ସେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେଟା ଉଦ୍ଦିଷ୍ଟ।
1: ତ ଆପଣ କହିଲେ ଯେ ଏମାନଙ୍କୁ ଆମେ ଦିବ୍ୟାଙ୍ଗ ବୋଲି ବୁଝିବା, ତେବେ ଅନେକ ସମୟରେ କଣ ହୁଏ ନା ଏଇ ଦିବ୍ୟାଙ୍ଗ ମାନେ ସମାଜରେ ବା ପରିବାରରେ ଅବହେଳିତ ହେଇଥାନ୍ତି, ସେଥିପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଗଲା, ତେବେ ସେଇ ଆଇନ ଗୁଡିକ କଣ ସେ ବିଷୟରେ କୁହନ୍ତୁ। ତ
2: ଆମର ଯୋଉଟା ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଆଇନ ଯୋଉଟା ଅଛି, ମୁଁ ବର୍ତ୍ତମାନ କହୁଥିଲି, ଏଟା ହବା ପଛରେ ଗୋଟେ ମଧ୍ୟ ଗୋଟେ ଇତିହାସ ଅଛି। ଯଥା ଆମର ଯୋଉ 2006 ମସିହାରେ ସଂଯୁକ୍ତ ରାଷ୍ଟ୍ରରେ ଗୋଟେ ସମ୍ମିଳନୀ କରାଯାଇଥିଲା, ସେ ସମ୍ମିଳନୀରେ ଭାରତବର୍ଷ ମଧ୍ୟ ଉପସ୍ଥିତ ଥିଲା ଏବଂ ସେହି ସମ୍ମିଳନୀରେ କଥା ହେଲା ଯେ ଆମର ଯୋଉ ପୃଥିବୀ ପୃଷ୍ଠରେ ବିଭିନ୍ନ ଦେଶରେ ଦିବ୍ୟାଙ୍ଗମାନେ ଅଛନ୍ତି, ସେହି ଦିବ୍ୟାଙ୍ଗମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ, ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ମିଶେଇବା ପାଇଁ ତାଙ୍କ ପାଇଁ କିଛି ଗୋଟେ ବିଶେଷ ଆଇନ କରାଯିବା ଦରକାର।
1: ଆଜ୍ଞା,
2: ଯୋଉଟାରେ ଭାରତବର୍ଷ ମଧ୍ୟ ସ୍ୱାକ୍ଷର କରିଥିଲା ଏବଂ ତଦନୁଯାୟୀ 2016 ମସିହାରେ ଆଇନଟି ଆସିଛି। 2016 ମସିହାରେ ଦିବ୍ୟାଙ୍ଗଙ୍କର ଅଧିକାର ସମ୍ବନ୍ଧରେ ଗୋଟେ ଆଇନ ଅଣାଗଲା। ସେ ଆଇନରେ ଯୋଉ ପ୍ରକାର ସବୁ ବ୍ୟବସ୍ଥା ରହିଛି ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯିବାର, ତେଣୁ ମେଡିକାଲ ଅଫିସର ଯୋଉଟା ଥିଲା ସଦର ମହକୁମାରେ, ସିଏ ହିଁ ସାର୍ଟିଫିକେଟ ଦେବେ ଯେକୌଣସି ବ୍ୟକ୍ତି ସେ ଦିବ୍ୟାଙ୍ଗ କି ନୁହେଁ। ଯଦି ଦିବ୍ୟାଙ୍ଗ ତାଙ୍କର ପରସେଣ୍ଟେଜ ଅଫ ଦିବ୍ୟାଙ୍ଗ କେତେ, ବେଞ୍ଚ ମାର୍କ ଯୋଉଟା ଆମର କରାହେଇଛି ମିନିମମ ଅତି କମ୍ରେ 40% ଦିବ୍ୟାଙ୍ଗ ଯଦି ତାଙ୍କର ଡେଫିସିଏନ୍ସି
1: ଜଣାଗଲା ଯଦି,
2: ତାପରେ ଯାଇ ଆପଣ ଦିବ୍ୟାଙ୍ଗ ବୋଲି ଚିହ୍ନଟ ହେବେ ଏବଂ ତଦନୁଯାୟୀ ଆମର ଯୋଉ ମେଡିକାଲ ଅଫିସର ସିଏ ଆପଣଙ୍କୁ ସାର୍ଟିଫିକେଟ ଦେବେ। ସେଇ ସାର୍ଟିଫିକେଟ ଉପରେ ବେସ୍ କରିକି ଆପଣ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।
1: ଏଇ ଆଇନଟି ହବା ଦ୍ୱାରା ସେମାନଙ୍କର କଣ ସୁବିଧା ହେଲା?
2: ଏଇଟା ଆଇନଟି ହବା ଫଳରେ କଣ ହେଲା ନା, ପ୍ରଥମତଃ ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସୁବିଧାରେ ଏବଂ ବିନା ଖର୍ଚ୍ଚରେ ସେମାନଙ୍କୁ ପାଠ ପଢ଼ିବାର ବ୍ୟବସ୍ଥା କରାଗଲା। ସମସ୍ତ ସରକାରୀ ସ୍କୁଲ ଏବଂ ବେସରକାରୀ ସ୍କୁଲରେ ମଧ୍ୟ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ମଧ୍ୟ ରହିଛି।
1: ଏ ଯୋଉ ଆପଣ କହିଲେ ଯେ ଶିକ୍ଷା କ୍ଷେତ୍ରରେ ଏଇ ପିଲାମାନଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଗଲା, ସେସବୁ କଣ ସେ ବିଷୟରେ ଟିକେ କୁହନ୍ତୁ। ତ
2: ସେମାନଙ୍କର ପାଠ ପଢ଼ିବା ପାଇଁ ଯାହା ଆବଶ୍ୟକ, ବହି ଖାତା ଠୁ ଆରମ୍ଭ କରି ସେମାନଙ୍କର ଯୋଉ ଦିବ୍ୟାଙ୍ଗ ଯୋଉଟା ତାଙ୍କର ଚିହ୍ନଟ ହେଲା, କୋଉ ପ୍ରକାରର ସେମାନଙ୍କର ଡେଫିସିଏନ୍ସି ଯୋଉଟା ଆମେ କହିବା କୋଉ ପ୍ରକାର ଅଛି, ମନେ କରନ୍ତୁ ଜଣେ ଦୃଷ୍ଟି ବାଧିତ,
1: ଆଜ୍ଞା,
2: ତାଙ୍କ ପାଇଁ ବ୍ୟବସ୍ଥା ଅଲଗା ହବ। ଜଣେ ଶ୍ରବଣ ଶକ୍ତି ନାହିଁ ବା କହିପାରୁନି, ତା ପାଇଁ ଅଲଗା ବ୍ୟବସ୍ଥା ହବ। ଏବଂ ଜଣେ ମନେ କରନ୍ତୁ ହାତ ଗୋଡ ଚାଲୁନି, ତା ପାଇଁ ଅଲଗା ବ୍ୟବସ୍ଥା ହବ। ତେଣୁ ଏଗୁଡିକ ଚିହ୍ନଟ କରି ସେମାନଙ୍କୁ ସେଇ ପ୍ରକାରର ପାଠ ପଢା ପାଇଁ ଯୋଗାଇ ଦିଆଯିବ, ଯାହା ତାଙ୍କର ଆବଶ୍ୟକ ଉପକରଣ ବା ଆବଶ୍ୟକ ଜିନିଷପତ୍ର ଯୋଗାଇ ଦିଆଯିବ।
1: ପରୀକ୍ଷା ଦେବା ପାଇଁ କଣ ବ୍ୟବସ୍ଥା ରହିଛି?
2: ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ସେମାନଙ୍କର ଯୋଉ ଭାବରେ ମୁଁ

0: ଯେମିତି କହିଲି ଦୃଷ୍ଟି ବାଧିତ ସେ ଲେଖିପାରିବନି, ସେଥିପାଇଁ ତା ପାଇଁ ଆଉ ଜଣେ ତା ପାଇଁ ଲେଖିବ, ସେ କହିବ ଆଉ ଜଣେ ଲେଖିବ। ସେମିତି ଇଣ୍ଟେଲେକ୍ଚୁଆଲି ଯୋଉଟା ଆମେ କହୁଛୁ ଜ୍ଞାନର ପରିସରଟା କମ, ସେ ଜାଗାରେ ମଧ୍ୟ ତାଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ। ତେଣୁ ଏମାନଙ୍କ ପାଇଁ ଯେହେତୁ ଦିବ୍ୟାଙ୍ଗ
1: माशा अल्लाह कहना तो माना बन गया भी।

0: କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଚାର କଲୁ ଆକାଶବାଣୀ ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ ମଡୁଲେସନ୍ ମାଧ୍ୟମରେ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: শ্রোতাবন্ধু বর্তমান প্রচার করুছু আম কেন্দ্র দ্বারা যুবপিঢ়ি মানাই প্রস্তুত যুববাণীর প্রয়াস কার্যক্রম। কার্যক্রমটি উপস্থাপনা করেছেন বিষ্ণুপ্রিয়া দাস এবং অঙ্কিতা ত্রিপাঠী। কার্যক্রমটির প্রযোজনায় রয়েছেন দিলীপ কুমার নায়ক।

0: ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମେ ଆପଣଙ୍କ ଯୁବସାଥୀ ମୁଁ ଅଙ୍କିତା
1: ଆଉ ମୁଁ ବିଷ୍ଣୁପ୍ରିୟା
0: ସ୍ୱାଗତ କରୁଛୁ ଯୁବବାଣୀ ପ୍ରୟାସ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ।
1: ଆଚ୍ଛା ଅଙ୍କିତା, କହିଲେ ଦେଖି ଆମ ପୃଥିବୀରେ ଏମିତି କେଉଁ ଜିନିଷ ଅଛି ଯାହା ବିନା ଧନୀ କି ଗରିବ ଉଭୟ ମଧ୍ୟ ବଞ୍ଚିପାରିବେ ନାହିଁ?
0: ଖାଦ୍ୟ।
1: ଆଚ୍ଛା କହିଲ, ଏମିତି କେଉଁ ଜିନିଷ ଅଛି ଯାହା ଜୀବନ ଦିଏ ଆଉ ଶକ୍ତି ମଧ୍ୟ ଦିଏ?
0: ସେଇଟା ବି ଖାଦ୍ୟ।
1: ଆଚ୍ଛା ହଉ, ଏବେ ଆଉ ଗୋଟେ ପ୍ରଶ୍ନ, ଏମିତି କେଉଁ ଜିନିଷ ଅଛି ଯାହା ଅସୁରକ୍ଷିତ ହେଲେ ସେହି ଜୀବନକୁ ମଧ୍ୟ ବିପଦରେ ପକାଇ ଦିଏ?
0: ଆରେ ବାବା, ସେହି ଖାଦ୍ୟ।
1: ଦେଖିଲ କେତେ ଆଶ୍ଚର୍ଯ୍ୟର କଥା, ଯାହା ଆମକୁ ବଞ୍ଚାଏ ତାହା ଆମକୁ ଅସୁସ୍ଥ ମଧ୍ୟ କରିପାରେ।
0: ହଁ, ଏକଦମ ଠିକ କଥା। ଯେତେବେଳେ ଖାଦ୍ୟରେ ଭେଜାଲ ମିଶେ ଆଉ ଯେତେବେଳେ ଅସ୍ୱଚ୍ଛତା ତାକୁ ସ୍ପର୍ଶ କରେ, ସେତେବେଳେ ଅସାବଧାନତା ହିଁ ତାହାର ସାଥୀ ହୁଏ। ତେବେ ବିଷ୍ଣୁପ୍ରିୟା, ମଣିଷର ଆବଶ୍ୟକତା କେବଳ କଣ ଖାଦ୍ୟ?
1: ଖାଲି ଖାଦ୍ୟ ନୁହଁ, ସୁରକ୍ଷିତ ଖାଦ୍ୟ। କାରଣ ଏଇ ସୁରକ୍ଷିତ ଖାଦ୍ୟ ହିଁ କେବଳ ସ୍ୱାସ୍ଥ୍ୟର ନୁହେଁ, ବରଂ ସମଗ୍ର ମାନବ ଜାତିର ପ୍ରାଥମିକ ଅଧିକାର।
0: ଆଚ୍ଛା ପ୍ରିୟା, ମୁଁ ଗୋଟେ ପ୍ରଶ୍ନ ପଚାରିବି।
1: ପଚାର ନା।
0: ଆଚ୍ଛା କହିଲ, ଏହି ପୃଥିବୀରେ ସବୁଠାରୁ ବଡ ଧନ କଣ?
1: ହଁ, ପ୍ରକୃତ ଧନ କହିଲେ କେହି କେହି କହିବେ ଟଙ୍କା, କେହି କହିବେ ସମ୍ପତ୍ତି, ଆଉ କିଛି ଜଣ କହିବେ ଜ୍ଞାନ। କିନ୍ତୁ ଅଙ୍କିତା, ପ୍ରକୃତରେ ସବୁଠାରୁ ବଡ ଧନ ହେଉଛି ସୁସ୍ଥ ସ୍ୱାସ୍ଥ୍ୟ।
0: ଆଚ୍ଛା, ତାହେଲେ ସେହି ସୁସ୍ଥ ସ୍ୱାସ୍ଥ୍ୟର ମୂଳ ମନ୍ତ୍ର କଣ ଟିକେ କହୁନ?
1: ସୁସ୍ଥ ସ୍ୱାସ୍ଥ୍ୟର ମୂଳ ମନ୍ତ୍ର ହେଉଛି ନିରାପଦ, ପୌଷ୍ଟିକ ଏବଂ ଗୁଣାତ୍ମକ ଖାଦ୍ୟ ଖାଇବା।
0: ତେବେ ପ୍ରିୟା, ଖାଦ୍ୟ ତ ଆମେ ସବୁଦିନ ଖାଉଛେ, ତାହା ପୁଣି ନିରାପଦ ହେବାର ଆବଶ୍ୟକତା କାହିଁକି ରହିଛି କହିଲ?
1: ଦେଖ, ଆମେ ବଜାରକୁ ଗଲେ ଅନେକ ଖାଦ୍ୟ ଦେଖୁ, ଆଉ ପ୍ରତ୍ୟେକ ଖାଦ୍ୟ ଯାହା ଦେଖିବାକୁ ସୁନ୍ଦର ତାହା ସ୍ୱାସ୍ଥ୍ୟକର ହୋଇନଥାଏ, ଆଉ ଅନେକ ସମୟରେ ଏହି ସ୍ୱାଦର ଆବରଣ ତଳେ ଲୁଚି ରହିଥାଏ ରୋଗର ବୀଜ।
0: ରୋଗର ବୀଜ ପୁଣି ଖାଦ୍ୟରେ?
1: ହଁ, ଜୀବାଣୁ, ଭେଜାଲ, ଅତ୍ୟଧିକ ରାସାୟନିକ ପଦାର୍ଥ ଏବଂ ସବୁଠାରୁ ବଡ କଥା ହେଲା ଅସ୍ୱଚ୍ଛତା, ଯାହା ଖାଦ୍ୟକୁ ଅମୃତରୁ ବିଷରେ ପରିଣତ କରିଦିଏ।
0: ହଁ, ଏକଦମ ଠିକ କହିଲ। ଆମେ ଯେତେ ସମ୍ଭବ ବାହାରର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ। ତେବେ ଖାଦ୍ୟ ସୁରକ୍ଷାର କଥା ଉଠିଲେ ପ୍ରଥମେ କାହା କଥା ମନେ ପଡ଼େ କହିଲ?
1: ଆରେ ଭୁଲି ଯାଉଛ କେମିତି, ସେଇ ଚାଷୀଙ୍କ କଥା, ଯିଏ ଖରା ବର୍ଷା ଝଡ଼ ସହ ସଂଘର୍ଷ କରି ଆମ ପାଇଁ ଅର୍ଣ୍ଣ ଉତ୍ପାଦନ କରନ୍ତି।
0: ତେବେ ଶ୍ରୋତା ବନ୍ଧୁ, ଜାଣିପାରିଲେ ତ, ଏହି ଖାଦ୍ୟ ସୁରକ୍ଷାର ଯାତ୍ରା କୌଣସି ଲାବ୍ରୋଟୋରୀରୁ ନୁହେଁ, କୌଣସି ବଜାରରୁ ମଧ୍ୟ ନୁହେଁ, ଏହା ଆରମ୍ଭ ହୁଏ ଆମ କୃଷକଙ୍କ କ୍ଷେତରୁ, ଆଉ ଶେଷ ହୁଏ ଆମ ଭୋଜନ ଥାଳିରେ। ତାହେଲେ କ୍ଷେତରୁ ଥାଳି ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ କିପରି ଭାବରେ ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ତ ଆମେ ଆଗକୁ ନିଶ୍ଚିନ୍ତ କଥା ହେବା। ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନବା ଏହି ଗୀତଟି।

0: ଉପଲବ୍ଧି ରହିଛି ଫ୍ରମ୍ ବର୍ଡନ୍ ଟୁ ସଲ୍ୟୁସନ୍ ସେଫ୍ ଫୁଡ୍ ଏଭ୍ରିହ୍ୱେର୍ ଅର୍ଥାତ୍ ସମସ୍ୟାରୁ ସମାଧାନର ପଥେ ସବୁଠାରେ ନିରାପଦ ଖାଦ୍ୟ।
1: ପ୍ରିୟା, ଏହି ଖାଦ୍ୟ ସୁରକ୍ଷା କହିଲେ ଆମେ କଣ ବୁଝିବା?
0: ହଁ, ଏହି ଖାଦ୍ୟ ସୁରକ୍ଷା ବିଷୟରେ ଆଗକୁ ତ ଅନେକ ଆଲୋଚନା କରିବା, ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଅଙ୍କିତା, ତମେ ମତେ ପଚାରୁଥିଲା ନା ଏଇ ଖାଦ୍ୟ ସୁରକ୍ଷା କହିଲେ କଣ ବୁଝିବା। ତେବେ କହିବାକୁ ଗଲେ ଖାଦ୍ୟ ସୁରକ୍ଷା କହିଲେ ଏପରି ଖାଦ୍ୟକୁ ବୁଝାଏ ଯାହା ଉତ୍ପାଦନ, ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ବ୍ୟବହାରର ପ୍ରତ୍ୟେକ ସ୍ତରରେ ସ୍ୱାସ୍ଥ୍ୟ ପାଇଁ ନିରାପଦ ହୋଇଥାଏ। ଏହାର କୌଣସି ପ୍ରକାରର କ୍ଷତିକାରକ ଜୀବାଣୁ, ରାସାୟନିକ ପଦାର୍ଥ କିମ୍ବା ଏଥିରେ କୌଣସି ପ୍ରକାରର ଦୂଷିତ ଉପାଦାନ ନଥିବା ଉଚିତ। ଆଉ ଏହି ଖାଦ୍ୟ ଯେତେବେଳେ କ୍ଷେତରୁ ଆରମ୍ଭ କରି ଆମ ଭୋଜନ ଥାଳି ପର୍ଯ୍ୟନ୍ତ ଆସିଥାଏ ସେତେବେଳେ ତାହା ଅନେକ ପର୍ଯ୍ୟାୟ ଦେଇ ଗତି କରେ ଏବଂ ଏହି ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷା ନିଶ୍ଚିତ କରିବା ହିଁ ଖାଦ୍ୟ ସୁରକ୍ଷାର ମୂଳ ଲକ୍ଷ୍ୟ। ଆଚ୍ଛା ଅଙ୍କିତା, ମୋତେ ଏବେ କହିଲ ଖାଦ୍ୟ ସୁରକ୍ଷା ଆମ ପାଇଁ କାହିଁକି ଆବଶ୍ୟକ?
1: ତେବେ ଆଜିର ବିଶ୍ୱରେ ଅନେକ ଲୋକ ଖାଦ୍ୟଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଦୂଷିତ ଖାଦ୍ୟ ଖାଇବା ଫଳରେ ଡାଇରିଆ, ଟାଇଫଏଡ୍, କଲେରା, ହେପାଟାଇଟିସ୍ ଏବଂ ଫୁଡ଼୍ ପଏଜନିଂ ପରି ରୋଗ ହୋଇଥାଏ। ତେବେ ଏକ ଅସୁସ୍ଥ ମଣିଷ କେବଳ ନିଜେ କଷ୍ଟ ପାଏ ନାହିଁ, ତାର ପରିବାର, ସମାଜ ଏବଂ ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଚିକିତ୍ସାର ଖର୍ଚ୍ଚ ବଢ଼େ, କାର୍ଯ୍ୟକ୍ଷମତା କମେ ଏବଂ ଅର୍ଥନୈତିକ କ୍ଷତି ହୁଏ। ତେଣୁ କୁହାଯାଏ ସ୍ୱାସ୍ଥ୍ୟ ହେଉଛି ସମ୍ପଦ, ଆଉ ସୁରକ୍ଷିତ ଖାଦ୍ୟ ହେଉଛି ସୁସ୍ଥ ସ୍ୱାସ୍ଥ୍ୟର ମୂଳ ଆଧାର। ତେବେ ପ୍ରିୟା, ଏହି ଖାଦ୍ୟ ଦୂଷିତ ହେବାର ଅନେକ ଗୁଡ଼ିଏ ପ୍ରମୁଖ କାରଣ ରହିଛି, ଯେମିତିକି ଜୈବିକ ଦୂଷଣ। ବ୍ୟାକ୍ଟେରିଆ, ଭାଇରସ୍, ଫଙ୍ଗସ୍ ଏବଂ ପରଜୀବୀ ଜୀବ ଖାଦ୍ୟକୁ ଦୂଷିତ କରନ୍ତି। ଅସ୍ୱଚ୍ଛ ହାତ, ଅପରିଷ୍କାର ପାଣି କିମ୍ବା ଦୀର୍ଘ ସମୟ ଖୋଲାରେ ରହିଥିବା ଖାଦ୍ୟରେ ଏହି ଜୀବାଣୁ ବଢ଼ିଥାନ୍ତି।
0: ଖାଲି ସେତିକି ନୁହେଁ, ତାଠାରୁ ମଧ୍ୟ ଭୟଙ୍କର ପ୍ରଦୂଷଣ ହେଉଛି ଚାଷରେ ଅତ୍ୟଧିକ କୀଟନାଶକର ବ୍ୟବହାର, ଖାଦ୍ୟରେ କୃତ୍ରିମ ରଙ୍ଗ କିମ୍ବା ଭେଜାଲ ମିଶାଇବା ଦ୍ୱାରା ହେଉଥିବା ଖାଦ୍ୟରେ ଅପମିଶ୍ରଣ,
1: ଓ ତା ସହ ଖାଦ୍ୟରେ କାଚଖଣ୍ଡ, ଧୂଳି, ପଥର, କେଶ କିମ୍ବା ଧାତୁ ମିଶିଯିବା ମଧ୍ୟ ଖାଦ୍ୟକୁ ଅସୁରକ୍ଷିତ କରିଥାଏ।
0: ଖାଇବା କଥା କହିଲେ ଆମ ଓଡ଼ିଶାକୁ ଆମେ କେମିତି ପଛରେ ପକାଇ ପାରିବା କହିଲ? ଓଡ଼ିଶା ତାହାର ଅନନ୍ୟ ଖାଦ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ। ସେ ପଖାଳ, ଡାଲମା, ଛେନାପୋଡ଼, ମଣ୍ଡା ପିଠା, ଆରିସା ପିଠା କିମ୍ବା ଆମ ଜଗନ୍ନାଥଙ୍କର ମହାପ୍ରସାଦ, ଏସବୁ କେବଳ ଖାଦ୍ୟ ନୁହେଁ, ବରଂ ଏଗୁଡ଼ିକ ଆମ ସଂସ୍କୃତିର ପରିଚୟ।
1: ବିଶେଷ କରି ଆମ ଶ୍ରୀମନ୍ଦିରରେ ମହାପ୍ରସାଦ ହଜାର ହଜାର ଭକ୍ତଙ୍କ ପାଖରେ ପହଞ୍ଚିଥାଏ। ଏହାର ପ୍ରସ୍ତୁତିରେ ସ୍ୱଚ୍ଛତା, ପବିତ୍ରତା ଓ ଶୃଙ୍ଖଳାର ଯେଉଁ ଅଦ୍ଭୁତ ସମନ୍ୱୟ ଦେଖାଯାଏ ତାହା ଖାଦ୍ୟ ସୁରକ୍ଷାର ଏକ ଉତ୍କୃଷ୍ଟ ଉଦାହରଣ।
0: ଆଉ ଆମ ଖରା ଦିନରେ ପଖାଳ ଆଉ ହାତ ପାଣି ଓଡ଼ିଆ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ଏହି ପାରମ୍ପରିକ ଖାଦ୍ୟ ଶରୀରକୁ ଶୀତଳ ରଖିବା ସହିତ ପୋଷଣ ମଧ୍ୟ ଯୋଗାଇଥାଏ, କିନ୍ତୁ ଏଗୁଡ଼ିକୁ ସଫା ପାଣି ଆଉ ସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ କରିବା ଆମ ପାଇଁ ନିହାତି ଆବଶ୍ୟକ।
1: ତେବେ ଶ୍ରୋତା ବନ୍ଧୁ, ସତରେ ଆମ ଓଡ଼ିଆମାନଙ୍କର ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଛି। ତେବେ ଚାଲନ୍ତୁ ନା ଏହା ଉପରେ

0: ଶ୍ରୋତା ବନ୍ଧୁ, ଆମ ଖାଦ୍ୟ ସୁରକ୍ଷାରେ କୃଷକମାନଙ୍କର ଗୋଟିଏ ପ୍ରମୁଖ ଭୂମିକା ରହିଛି। ଆମ କୃଷକ ହେଉଛନ୍ତି ଖାଦ୍ୟ ଶୃଙ୍ଖଳାର ପ୍ରଥମ ସ୍ତମ୍ଭ। ସେମାନଙ୍କ ହାତରୁ ଖାଦ୍ୟର ପ୍ରଥମ ଯାତ୍ରା ଆରମ୍ଭ ହୁଏ, ତେଣୁ ଏହାର ପ୍ରତ୍ୟେକଟି ସ୍ତରରେ ସେମାନଙ୍କୁ ସଚେତନ ରହିବା ନିହାତି ଆବଶ୍ୟକ। ଯେମିତିକି ନିରାପଦ କୀଟନାଶକର ବ୍ୟବହାର କରିବା, ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା, ଫସଲ ଅମଳ ପରେ ତାହାର ସଠିକ୍ ସଂରକ୍ଷଣ କରିବା ଏବଂ ଦୂଷିତ ପାଣିର ବ୍ୟବହାର ଠାରୁ ବଞ୍ଚିକି ରହିବା।
1: ହଁ ପ୍ରିୟା, ଖାଲି ଚାଷୀ ନୁହନ୍ତି, ଆମ ଖାଦ୍ୟ ବ୍ୟବସାୟୀମାନଙ୍କର ମଧ୍ୟ ଖାଦ୍ୟର ସୁରକ୍ଷା ପ୍ରତି ଅନେକ ଦାୟିତ୍ୱ ରହିଛି। ଯେମିତିକି ରାସ୍ତାକଡ଼ ଦୋକାନୀ ଠାରୁ ଆରମ୍ଭ କରି ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସମସ୍ତଙ୍କର ଖାଦ୍ୟ ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବା ଉଚିତ। ସେମାନେ ସଫା ବାସନ ବ୍ୟବହାର କରିବା ସହିତ ଖାଦ୍ୟକୁ ଘୋଡ଼ାଇ ରଖିବେ ଓ ପରିଷ୍କାର ପାଣି ବ୍ୟବହାର କରିବେ ଓ ତା ସହିତ ଭେଜାଲ ମିଶ୍ରଣରୁ ଖାଦ୍ୟକୁ ଦୂରେଇ ରଖିବେ।
0: ଆଉ ଏସବୁକୁ ଛାଡ଼ିଦେଲେ ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ଆମ ନାଗରିକମାନଙ୍କର। ପ୍ରଥମେ ଆମେମାନେ ସଚେତନ ହେଲେ ଖାଦ୍ୟ ସୁରକ୍ଷାର ପ୍ରକ୍ରିୟାକୁ ନିହାତି ଭାବରେ ଆଗକୁ ନେଇପାରିବା। ଆଉ ଜାଣିଛ ଅଙ୍କିତା, ଏସବୁର ବଡ଼ କଥା ହେଉଛି ଆମେ ପ୍ରଥମେ ନିଜେ ସଚେତନ ହେବା। ଯେମିତିକି ଖାଇବା ପୂର୍ବରୁ ହାତ ଧୋଇବା, ଖୋଲା ବା ଅସ୍ୱଚ୍ଛ ଖାଦ୍ୟ ଖାଇବା ନାହିଁ, ଖାଦ୍ୟକୁ ନଷ୍ଟ କରିବା ନାହିଁ ଏବଂ ତା ସହ ପରିବେଶ ଓ ଆମ ସମାଜକୁ ମଧ୍ୟ ସଚେତନ କରିବା।
1: ଶ୍ରୋତାବନ୍ଧୁ, ଖାଲି ବାହାରେ ନୁହେଁ, ଆମେ ଘରେ ମଧ୍ୟ ଖାଦ୍ୟର ସୁରକ୍ଷା କରିବା ନିହାତି ଆବଶ୍ୟକ। ଘର ହେଉଛି ଖାଦ୍ୟ ସୁରକ୍ଷାର ପ୍ରଥମ ବିଦ୍ୟାଳୟ। କିଛି ସରଳ ନିୟମ ମାନିଲେ ଆମେ ଘରେ ଥିବା ଖାଦ୍ୟର ସୁରକ୍ଷା କରିପାରିବା। ଯେମିତିକି ଖାଦ୍ୟ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା ଓ ରୋଷେଇ ଘରକୁ ସବୁବେଳେ ସଫା ରଖିବା, ବିଶୁଦ୍ଧ ପାଣିର ବ୍ୟବହାର କରିବା ସହିତ ରନ୍ଧା ଖାଦ୍ୟକୁ ଢାଙ୍କି ରଖିବା ଓ ପୁରୁଣା ବାସି ଖାଦ୍ୟକୁ ନ ଖାଇବା। ଏହି ଛୋଟ ଛୋଟ ଅଭ୍ୟାସ ଆମକୁ ବଡ଼ ବଡ଼ ରୋଗରୁ ରକ୍ଷା କରିଥାଏ।
0: ଆଉ ସବୁଠାରୁ ବଡ଼ କଥା ହେଲା ଖାଦ୍ୟ ଅପଚୟକୁ ରୋକିବା ମଧ୍ୟ ଏହି ଖାଦ୍ୟ ସୁରକ୍ଷାର ଏକ ପ୍ରଧାନ ଅଂଶ। ଆଜି ବିଶ୍ୱର ଅନେକ ଲୋକ ଭୋକରେ ରହୁଥିବା ବେଳେ ପ୍ରଚୁର ପରିମାଣରେ ଖାଦ୍ୟ ନଷ୍ଟ ହେଉଛି ଏବଂ ଏହା ଏକ ବଡ଼ ବିଡ଼ମ୍ବନାର ବିଷୟ। ତେଣୁ ଆମକୁ ଯେତିକି ଦରକାର ସେତିକି ଖାଦ୍ୟ ପ୍ରସ୍ତୁତ କରିବା, ତେଣୁ ଆମ ପାଇଁ ଯେତିକି ଦରକାର ସେତିକି ହିଁ ଖାଦ୍ୟ ପ୍ରସ୍ତୁତ କରିବା ଆବଶ୍ୟକ। ଆଉ ଅବଶିଷ୍ଟ ଖାଦ୍ୟର ସଠିକ୍ ବ୍ୟବହାର କରିବା ସହ ଖାଦ୍ୟର ମୂଲ୍ୟ ମଧ୍ୟ ବୁଝିବା ଉଚିତ।
1: ଆଉ ମନେ ରଖିବା ଉଚିତ ଯେ ଗୋଟିଏ ମୁଠା ଅନ୍ନରେ ଚାଷୀର ଝାଳ, ପ୍ରକୃତିର ଆଶୀର୍ବାଦ ଏବଂ ସମାଜର ପରିଶ୍ରମ ଲୁଚି ରହିଛି।

ତେବେ ଶ୍ରୋତା ବନ୍ଧୁ, ଆଜିର ଆଧୁନିକ ସମାଜରେ କେତେକ ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ପାଇଁ ଖାଦ୍ୟରେ ଭେଜାଲ ମିଶାଉଛନ୍ତି। କ୍ଷୀରରେ ପାଣି, ହଳଦୀରେ କୃତ୍ରିମ ରଙ୍ଗ, ମସଲାରେ ଅନ୍ୟ ପଦାର୍ଥ ଏବଂ ମିଠାରେ କ୍ଷତିକାରକ ରଙ୍ଗ ମିଶାଇବା ଏକ ଗମ୍ଭୀର

0: ସମସ୍ୟା। ତେବେ ଏହା କେବଳ ଆଇନ ବିରୋଧୀ ନୁହେଁ, ବରଂ ମାନବତା ବିରୋଧୀ ମଧ୍ୟ। ଜଣେ ବ୍ୟବସାୟୀ ଯେତେବେଳେ ଭେଜାଲ ଖାଦ୍ୟ ବିକ୍ରି କରେ, ସେ କେବଳ ଜଣେ ଗ୍ରାହକଙ୍କୁ ନୁହେଁ, ଏକ ପରିବାରର ସ୍ୱାସ୍ଥ୍ୟକୁ ବିପଦରେ ପକାଇଥାଏ।
1: ତେବେ କହିବାକୁ ଗଲେ ଏହି ଖାଦ୍ୟ ସୁରକ୍ଷା କେବଳ ମଣିଷ ସହିତ ଜଡ଼ିତ ନୁହେଁ, ବରଂ ଏହା ପ୍ରକୃତି ସହିତ ମଧ୍ୟ ସମ୍ପର୍କିତ। ମାଟି, ପାଣି ଓ ବାୟୁ ଯଦି ପ୍ରଦୂଷିତ ହୋଇଯାଏ, ତେବେ ଏହି ଖାଦ୍ୟ ମଧ୍ୟ ଦୂଷିତ ହେବ। ତେଣୁ ପରିବେଶ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ପରସ୍ପର ସହ ଗଭୀର ଭାବରେ ଜଡ଼ିତ। ଜୈବିକ କୃଷି, ପ୍ରାକୃତିକ ସାର ଏବଂ ଜଳ ସଂରକ୍ଷଣ ଖାଦ୍ୟକୁ ଅଧିକ ନିରାପଦ କରିପାରେ।
0: ତେବେ ପ୍ରିୟା, ଆଜିର ଯୁବପିଢ଼ି ଆସନ୍ତା କାଲିର ନେତୃତ୍ୱ ନେବେ, ତେଣୁ ଖାଦ୍ୟ ସୁରକ୍ଷା ପ୍ରତି ସେମାନଙ୍କର ସଚେତନତା ଅତ୍ୟନ୍ତ ଆବଶ୍ୟକ। ଯୁବପିଢ଼ି ଯେମିତିକି ଖାଦ୍ୟ ନଷ୍ଟ ନ କରି ଭେଜାଲ ଖାଦ୍ୟକୁ ଚିହ୍ନଟ କରିବା ଶିଖିବା ଉଚିତ, ସ୍ୱଚ୍ଛ ଖାଦ୍ୟକୁ ଗ୍ରହଣ କରିବା ଓ ସୋସିଆଲ ମିଡିଆ ମାଧ୍ୟମରେ ଏହାର ସଚେତନତାକୁ ବଢ଼ାଇବା ଦରକାର।
1: ଶ୍ରୋତାବନ୍ଧୁ, ଖାଦ୍ୟ ହେଉଛି ଜୀବନର ଆଧାର, କିନ୍ତୁ ସେହି ଖାଦ୍ୟ ଯଦି ସୁରକ୍ଷିତ ନୁହେଁ, ତେବେ ତାହା ଆମ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଖାଦ୍ୟ ଉତ୍ପାଦନ ଠାରୁ ଆରମ୍ଭ କରି ଆମ ଭୋଜନ ଥାଳି ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ସଚେତନତା ଏବଂ ଦାୟିତ୍ୱବୋଧ ହେବା ନିହାତି ଆବଶ୍ୟକ।
0: ତେବେ ଶ୍ରୋତାବନ୍ଧୁ, ଏହି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଆମକୁ ଏହି ସନ୍ଦେଶ ଦେଇଥାଏ ଯେ ଖାଦ୍ୟ ସୁରକ୍ଷା କେବଳ ସରକାରର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ତେବେ ଆସନ୍ତୁ ନା ଆମେ ସମସ୍ତେ ଶପଥ ନେବା, ସୁରକ୍ଷିତ ଖାଦ୍ୟ ଗ୍ରହଣ କରିବା, ଖାଦ୍ୟ ଅପଚୟ ରୋକିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ଏକ ସୁସ୍ଥ ଭାରତ ଓ ସୁସ୍ଥ ବିଶ୍ୱ ଗଠନରେ ସହଯୋଗ କରିବା।
1: ଆଉ ଠିକ୍ ସେଥିପାଇଁ ତ କୁହାଯାଇଛି, ଅନ୍ନ ହେଉଛି ଜୀବନର ଅମୃତ, ଆଉ ସୁରକ୍ଷିତ ଅନ୍ନ ହେଉଛି ସୁସ୍ଥ ଭବିଷ୍ୟତର ନିଶ୍ଚିତତା।
0: ତେବେ ଶ୍ରୋତାବନ୍ଧୁ, ଏହି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଆମକୁ କେବଳ ଖାଦ୍ୟର ଗୁଣବତ୍ତା ବିଷୟରେ ଶିଖାଏ ନାହିଁ, ଏହା ଆମକୁ ଜୀବନ ପ୍ରତି ଦାୟିତ୍ୱବାନ ହେବାକୁ ମଧ୍ୟ ଶିଖାଇଥାଏ। ସୁରକ୍ଷିତ ଖାଦ୍ୟ ଏକ ସୁସ୍ଥ ପରିବାରକୁ ଗଢ଼େ, ସୁସ୍ଥ ପରିବାର ଏକ ସୁସ୍ଥ ସମାଜ ଗଢ଼େ, ଆଉ ଏକ ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ନିର୍ମାଣ କରେ।
1: ତେବେ ଆସନ୍ତୁ ନା ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ନିରାପଦ ଖାଦ୍ୟ ଖାଇବା, ଖାଦ୍ୟର ମର୍ଯ୍ୟାଦା ରଖିବା, ଅପମିଶ୍ରଣକୁ ନା କହିବା ଏବଂ ଏକ ସୁସ୍ଥ ବିଶ୍ୱ ଗଢ଼ିବା। ଆଉ ଖାଦ୍ୟ ଯେତେବେଳେ ସୁରକ୍ଷିତ ହୁଏ, ସେତେବେଳେ ଜୀବନ ହସେ, ଆଉ ଜୀବନ ହସିଲେ ହିଁ ଭବିଷ୍ୟତ ଉଜ୍ଜ୍ୱଳ ହୁଏ।

ଶ୍ରୋତାମାନେ ଶୁଣିଲେ ଯୁବବାଣୀର ପ୍ରୟାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବିଷ୍ଣୁପ୍ରିୟା ଦାସ ଏବଂ ଅଙ୍କିତା ତ୍ରିପାଠୀ। କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଅଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ ସମୟରେ ବିଜୁଳି ଘଡ଼ଘଡ଼ି, ଝଡ଼ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କୌଣସି ସତର୍କ ସୂଚନା ରହିନାହିଁ। ଚାଷୀ ଭାଇ ଭଉଣୀମାନଙ୍କ ନିମନ୍ତେ ମିଳିଥିବା ସୂଚନା ଅନୁଯାୟୀ

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଭଜନଟିକୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ। ଗୀତରଚନା ରହିଥିଲା ଅଲେଖ ବିଶ୍ୱାଳଙ୍କର, ସଙ୍ଗୀତ ସଂଯୋଜନାରେ ପ୍ରେମାନନ୍ଦ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣିଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କ'ଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
6: କଣ କହୁନୁ,
5: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
6: ଆଉ ଇଲେକ୍ଟ୍ରି ବିଲ୍,
5: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଜାତୀୟ କୃଷି ମେଳାକୁ ନେଇ ଏକ ରେଡିଓ ବିବରଣୀ। ବିବରଣୀକୁ ଉପସ୍ଥାପନା କରିଛନ୍ତି କେଦାର ସାହୁ, ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ଗତକାଲି ଜୁନ୍ 5 ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ପକ୍ଷରୁ ଆୟୋଜିତ 24ତମ ଜାତୀୟ ଲୋକମେଳା 2026 ଓ 17ତମ ଜାତୀୟ କୃଷିମେଳା 2026ର ପଞ୍ଚଦିବସୀୟ ମହୋତ୍ସବ ଗୋଲ୍ଡେନ୍ ସି ବିଚ୍ ପ୍ରାଙ୍ଗଣରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ମାଧ୍ୟମରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଅଧିବେଶନ, ଅତିଥିମାନଙ୍କ ମଞ୍ଚକୁ ଆମନ୍ତ୍ରଣ, ପ୍ରଦୀପ ପ୍ରଜ୍ୱଳନ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ସହ ଆରମ୍ଭ ହୋଇଥିଲା। ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ଲୋକକଳା, ଆଦିବାସୀ ପରମ୍ପରା ଓ କୃଷିଭିତ୍ତିକ ଗ୍ରାମୀଣ ଅର୍ଥନୀତିର ବିକାଶରେ ଲୋକମେଳା ଓ କୃଷିମେଳାର ଭୂମିକାକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ
1: ପ୍ରଭୁ ଜଗନ୍ନାଥଙ୍କ ପାଖରେ କୋଟି ପ୍ରଣାମ ଜଣାଉଛି। ଏ ଯେଉଁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ, ଏମାନେ ଦୀର୍ଘ ବର୍ଷ ଧରି ଲୋକ କଳା, ଲୋକ ସଂସ୍କୃତିକୁ ଲୋକଙ୍କ ପାଖରେ ଚିରସ୍ଥାୟୀ କରିବା ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ପୁରୀର ଅଧିଷ୍ଠାତା ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥ, ସମସ୍ତ କଳାର ଆକର ହେଉଛନ୍ତି ଜଗନ୍ନାଥ।

0: ଏବଂ ସେଇ ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଶ୍ରୀକ୍ଷେତ୍ରରେ ଲୋକ କଳାର ଏକ ପ୍ରଦର୍ଶନ ଦୀର୍ଘ ବର୍ଷ ଧରି ଚାଲି ଆସିବା, ଇଏ କମ୍ ଗୌରବର କଥା ନୁହେଁ। ଏହି ଲୋକ କଳାର ଯଦି ଆମେ କହିବା ତାହେଲେ ପୁରୀ କ୍ଷେତ୍ରରେ ଆମେ ଯଦି ଦେଖିବା ତାହେଲେ ଘୋଡ଼ା ନାଚ, ମୁଖା ନାଚ, ସାହିଜାତ, ଦାସକାଠିଆ, କୀର୍ତ୍ତନ, ସଞ୍ଚାର ଏଭଳି ବିଭିନ୍ନ ଲୋକ କଳା ଆଜି ମଧ୍ୟ ଏଠି ବିଦ୍ୟମାନ। ଏଠି ଯେଉଁଭଳି ଭାବରେ ଗୋଟିପୁଅ ନୃତ୍ୟ ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ଦେବଦାସୀ ମାହାରୀ ନୃତ୍ୟ ଭଳି ନୃତ୍ୟ କଳାକାରମାନେ ଅଛନ୍ତି। ପୁଣି ସେହିଭଳି ବିଭିନ୍ନ ସମୟରେ ବାର ମାସରେ ତେର ଜାତ ଏବଂ ପ୍ରତ୍ୟେକ ସମୟରେ ଭିନ୍ନ ଭିନ୍ନ ବାଦ୍ୟ ବାଜା ସହିତ ଆଜି ଯେଉଁଭଳି ଭାବରେ ଗାଁ ଗାଁରେ ସାହି ସାହିରେ ଲୋକ ନୃତ୍ୟ ଶିକ୍ଷା ପ୍ରତି ଆଗ୍ରହ ରଖିକିରି ଏଇଠି ଯେଉଁ କଳାକାରମାନଙ୍କର ଭରପୁର କଳାକାରମାନଙ୍କର ଏଇ ଅଞ୍ଚଳ କେବଳ ପୁରୀର କଳାକାରମାନଙ୍କୁ ନୁହେଁ, ଏହି ଲୋକକଳା ମାଧ୍ୟମରେ ସାରା ଓଡ଼ିଶାରେ ଯେଉଁ ଭିନ୍ନ ଭିନ୍ନ ସ୍ଥାନରେ କଳାକାରମାନେ ଅଛନ୍ତି ସେମାନଙ୍କୁ ଏ ମଞ୍ଚ ସ୍ଥାନ ଦେବାର, ସେମାନଙ୍କ ପ୍ରତିଭା ପ୍ରସ୍ଫୁଟିତ କରିବାର ସୁଯୋଗ ଦେଇ ଆସିଛି ଦୀର୍ଘ 24 ବର୍ଷ ଧରି। ବନ୍ଧୁଗଣ, ଏହି ଜୀବନର କଥା କେବଳ କୃଷି ନୁହେଁ, କୃଷି ସହିତ କିଭଳି ଅର୍ଥକାରୀ ଫସଲ ଆଜିର ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ କିଭଳି ଉତ୍ପାଦନ କରାଯାଇପାରିବ, ବିଭିନ୍ନ ପ୍ରକାରର ପନିପରିବା ଚାଷ ଠାରୁ ଆରମ୍ଭ କରି ଆଜି ଷ୍ଟ୍ରବେରୀ ଏବଂ ଆମର ଡ୍ରାଗନ୍ ଫ୍ରୁଟ୍ ଭଳି ଗଛ ଫଳ ମଧ୍ୟ କିଭଳି ଉତ୍ପାଦନ କରାଯିବ। ବନ୍ଧୁଗଣ, ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏହି କଥାରେ ଗୋଟିଏ କଥା କହିଛନ୍ତି, ଆମେ ସମସ୍ତେ ଏହି ଧରିତ୍ରୀ ମାଆକୁ ସୁରକ୍ଷା ଦେବା ପାଇଁ ଆମ ନିଜ ମାଆଙ୍କ ନାଁରେ ଗଛଟିଏ ଲଗାଇବା ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଇଛି, ଯାହାର ପରିଣାମ ଆଜି ବିଶ୍ୱସ୍ତରରେ ମଧ୍ୟ ଭାରତବର୍ଷ ଆଉ ଏକ ଯେ ପରିବେଶକୁ ଭାରତବର୍ଷର କଣ୍ଟ୍ରିବ୍ୟୁସନ୍ ନିଶ୍ଚିତ ଭାବରେ ଆନନ୍ଦ ପ୍ରଦାନ କରିଛି। ଲୋକକଳା ଉତ୍ସବ ଏ ନିଶ୍ଚିତ ଭାବରେ ସଫଳ ହେଇଛି, ଆଗାମୀ ଦିନ ଆଗାମୀ ବର୍ଷରେ ମଧ୍ୟ ତାହା ସଫଳତାର ଶୀର୍ଷରେ ପହଞ୍ଚିବ, ଏଥିପାଇଁ ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ। ଏହି ବାଣୀରେ ମୋ ବାଣୀକୁ ବିରାମ ଦଉଛି।
1: ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ
2: ଶ୍ରୀକ୍ଷେତ୍ର ସୂଚନାର କର୍ମକର୍ତ୍ତାମାନେ ବହୁତ ବହୁତ ମୁଁ ବଧେଇ ଦେଉଛି, ଧନ୍ୟବାଦ ଦେଉଛି, ଅଭିନନ୍ଦନ ଜଣାଉଛି ଆଜିର ଏହି ସଫଳ କାର୍ଯ୍ୟକ୍ରମ ପାଇଁ। ଭାରତବର୍ଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟରେ ହେଉଛି, କିନ୍ତୁ ଗୋଟେ ସାମାଜିକ ଅନୁଷ୍ଠାନ ଏଭଳି ଗୋଟେ ସରକାରୀ ସ୍ତର ଭଳି ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ଜାଣିନି ଦେଶରେ କେଉଁ ସାମାଜିକ ଅନୁଷ୍ଠାନ କୌଣସି କୃଷି ମେଳା କରୁଛନ୍ତି। ଇଏ ଏକ ଅନ୍ୟାନ୍ୟ ଅନୁଷ୍ଠାନ ଶ୍ରୀକର ସୂଚନା ରାଜେଶ ମହାନ୍ତି ଯିଏକି କୃଷି ମେଳା ମଧ୍ୟ କରୁଛନ୍ତି ଦୀର୍ଘ 17 ବର୍ଷ ଧରିକି, ତେଣୁ ଏଇ ଯେଉଁ କାର୍ଯ୍ୟକ୍ରମ ଆଜି ଆରମ୍ଭ ହେଇଛି ଶ୍ରୀକ୍ଷେତ୍ର କ୍ଷେତ୍ରରେ ଜଗନ୍ନାଥ ମାଟିରେ, ଇଏ ଆଜି ଯୌବନରେ ପହଞ୍ଚି ଫଳପୁଷ୍ପ ହେଇଛି। ଆଜି ମୁଁ ଦେଖୁଥିଲି ବୁଲିକିରି ସମସ୍ତେ ଯେଉଁ ସବୁ ଲାଗିଛି ସବୁ ବିଭିନ୍ନ ସବୁ ଆମର ସବୁ କାର୍ଯ୍ୟକ୍ରମରେ ସହଯୋଗ କରିକିରି ଆଜିର ଏଇ କାର୍ଯ୍ୟକ୍ରମ ଦେଖିକିରି ଯେଉଁ ଅବସ୍ଥା ସେ ପହଞ୍ଚି ସମସ୍ତଙ୍କର ସହଯୋଗ ମିଳୁଛି, ଆସ୍ତେ ଆସ୍ତେ ପରିବୃଦ୍ଧି ହେଉଛି, ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟ ସରକାରମାନଙ୍କର ସ୍ୱୀକୃତି ନେଇକିରି ଏବଂ ଆମ ରାଜ୍ୟ ସରକାର ମଧ୍ୟ ସହଯୋଗ ହାତ ବଢ଼ାଉଛନ୍ତି, ଇଏ ବହୁତ ଆନନ୍ଦର କଥା। ମୁଁ ଆଶା କରିବି ଏ ଅନୁଷ୍ଠାନର ଯେଉଁ ଉଦ୍ଦେଶ୍ୟ ରହିଛି ସେ ସଫଳ ହେବ।
1: ଉଦ୍ଯାପନୀ ସନ୍ଧ୍ୟାରେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ କିପରି ଆଗାମୀ ଦିନରେ ଆହୁରି ସଫଳ କରାଯାଇପାରିବ ସେଥିପାଇଁ ନିଜର ବକ୍ତବ୍ୟରେ କହିଥିଲେ ଯେ
3: ମୁଁ ଧନ୍ୟବାଦ ଦେବି ଭାରତ ସରକାରଙ୍କର ସବୁ ମନ୍ତ୍ରଣାଳୟ ଆସିଛନ୍ତି, ଧନ୍ୟବାଦ ଦେବି ରାଜ୍ୟ ସରକାରଙ୍କର ସହଯୋଗ ଆମକୁ ପୁରା ମାତ୍ରାରେ ମିଳିଛି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୌର ପ୍ରଶାସନ, ସବୁ ପ୍ରଶାସନ ଆମକୁ ଅପ୍ରାନ୍ତ ପରିଶ୍ରମ କରି ସହଯୋଗ କରିଛନ୍ତି, ସାମ୍ବାଦିକ ଭାଇମାନେ ବି ଆମକୁ ଅନେକ ସହଯୋଗ କରିଛନ୍ତି, 5 ଦିନ ଧରି ଆମ ଉପସ୍ଥିତ ଅଛନ୍ତି, ବିଶେଷ କରି ପ୍ରିଣ୍ଟ ମିଡ଼ିଆ ପ୍ରତ୍ୟେକ ଦିନ ଖବରକାଗଜରେ ଆମର ଏଇ ଷ୍ଟୋରି ବସାଉଛନ୍ତି, ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବି ଦେଖାଉଛନ୍ତି, ଧନ୍ୟବାଦ ଦେବି ମିଡ଼ିଆ ବନ୍ଧୁମାନଙ୍କୁ। ଏ କାର୍ଯ୍ୟକ୍ରମ ଆଗକୁ ଆହୁରି ଧୁମଧାମରେ ହେବ, ଗୋଟିଏ ଆଶା ସମସ୍ତଙ୍କର ସହଯୋଗ ଦରକାର। ଇଏ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ଧାମ ଆମ ପୁରୀ କଳା ଓ ସଂସ୍କୃତିର ସହର, ଇଏ ମହାପ୍ରଭୁ ଜଗନ୍ନାଥଙ୍କ ସହର ଶ୍ରୀକ୍ଷେତ୍ର ପୁରୀ, ଏଠି ଯେତେ କଳାକାର ଆଇଲେ ବି

0: ସବୁଠୁ ବଡ଼ କଳାକାର ଯିଏ ବସିଛନ୍ତି ସେ ଭିତରେ ତାଙ୍କର ପାଇଁ ଏଇ କାର୍ଯ୍ୟକ୍ରମ ତାଙ୍କରି ନାଁ ଶୁଣିକି ସମସ୍ତେ ଦୌଡ଼ି ଆସୁଛନ୍ତି। ତେଣୁ ମୁଁ ଆଶା ରଖିବି ଆସନ୍ତା ବର୍ଷକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହଯୋଗ ରହିବ। ବିଶେଷ କରି ମ୍ୟାଡ଼ାମ ବାଚସ୍ପତିଙ୍କୁ ଅନୁରୋଧ କରିବି ତାଙ୍କର ସହଯୋଗ ନିଶ୍ଚିତ ଆମ ଉପରେ ହାତ ରହିବ। ମୁଁ ଉପରେ ମୁଁ ଅନୁରୋଧ କରିବି ଯେମିତି ହେଲେ ଆସନ୍ତା ବର୍ଷକୁ ତାଙ୍କର ନିମନ୍ତ୍ରଣଟା ଆମେ କିନ୍ତୁ ରାଷ୍ଟ୍ରପତି ଡାକିବା ପାଇଁ ଉଦ୍ୟମ କରୁଛୁ। ଯେହେତୁ ଆମର 25 ବର୍ଷ ପୁରାଣି ହେବ ମ୍ୟାଡ଼ାମ ଚାହିଁଲେ ନିହାତି ରୂପରେ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ଏବେଠୁ ଆମେ ଉଦ୍ୟମ କରିବା।
1: ଏହି ଅବସରରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ସମ୍ପାଦକୀୟ ଅଭିଭାଷଣ ରଖିଥିଲେ।
2: ଜୁନ 1 ରୁ ଆରମ୍ଭ ହୋଇଥିବା 2 କୋଟି ଜାତୀୟ କାର୍ଯ୍ୟକ୍ରମ, 24ତମ ଲୋକମେଳା 2024, 7ତମ କୃଷି ମେଳା 2024ର ଆଜି ଉଦ୍ଯାପନ ଦିବସ, 25 କୋଟି ରାଜ୍ୟର 700 କଳାକାର ଯେଉଁମାନେ କି ଦୀର୍ଘ 4 ଦିନ ଧରି ଏଇ ମଞ୍ଚରେ 25 କୋଟି ରାଜ୍ୟର ଲୋକ କଳାକାର ଠାରେ ପ୍ରଦର୍ଶନ କରିଛନ୍ତି, ଆପଣମାନେ ଉପଭୋଗ କରିଛନ୍ତି। ଏବଂ ଆପଣଙ୍କ ଆଗରେ ଯେଉଁ କୃଷି ମେଳା ଚାଲିଛି ସେ କୃଷି ମେଳାରେ ନାଗାଲ୍ୟାଣ୍ଡ ଠାରୁ ଆରମ୍ଭ କରି ମଣିପୁର ପର୍ଯ୍ୟନ୍ତ ଏବଂ ବିଭିନ୍ନ ରାଜ୍ୟ, ବିଭିନ୍ନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ମତ୍ସ୍ୟ ମନ୍ତ୍ରଣାଳୟରୁ NFDP ଠାରୁ ଆରମ୍ଭ କରି ସିବା ଚେନ୍ନାଇ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟକ୍ରମରେ ପାର୍ଟିସିପେଟ୍ କରିଛନ୍ତି। ଠିକ୍ ସେହିପରି ଆପଣଙ୍କ ଯେଉଁ ଲୋକମେଳାର ପ୍ରଦର୍ଶନୀ ଚାଲିଛି, ଆପଣଙ୍କର ମହାରାଷ୍ଟ୍ର ସରକାର ତାଙ୍କର MSME ଡିପାର୍ଟମେଣ୍ଟ ଠାରୁ ଆରମ୍ଭ କରି ଗୁଜୁରାଟ ସରକାର ତାଙ୍କର ହ୍ୟାଣ୍ଡଲୁମ୍ ଡିପାର୍ଟମେଣ୍ଟ ଠାରୁ ଆରମ୍ଭ କରି ଓଡ଼ିଶାର ହ୍ୟାଣ୍ଡିକ୍ରାଫ୍ଟ ଏବଂ ଟେକ୍ସଟାଇଲ, ଓଡ଼ିଶାର MSME ଏବଂ ବିଶେଷ କରି ଭାରତ ସରକାରଙ୍କ ମିନିଷ୍ଟ୍ରି ଟ୍ରାଇବାଲ ଆଫେୟାର୍ସର ଟ୍ରାଇଫେଡ୍ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ବିଶେଷ କରି ମୋର ଆସିଥିବା ସମସ୍ତ ରାଜ୍ୟର କଳାକାରମାନଙ୍କୁ ଜୋଡ଼ ହସ୍ତରେ ଧନ୍ୟବାଦ ଅର୍ପଣ କରୁଛି। 5 ଦିନ କାଳ ସେ ଆମ ସହିତ ଏଠାରେ ରହି ଲୋକକଳା ପ୍ରଦର୍ଶନ କରିଛନ୍ତି। ବିଶେଷ କରି କୃଷି ମେଳାରେ ଭାଗ ନେଇଥିବା ସମସ୍ତ ଅନୁଷ୍ଠାନମାନଙ୍କୁ ଜଳ ସ୍ତରରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତରଫରୁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି, ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ।
1: ଏହି କାର୍ଯ୍ୟକ୍ରମରେ ପ୍ରଫେସର ହରେକୃଷ୍ଣ ଶତପଥୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ
3: ଆଜ ହମାରା ବହୁତ ବଡ଼ା ସୌଭାଗ୍ୟ ହେ କି ଆଜ କା ମୁଖ୍ୟ ଆକର୍ଷଣ ହମାରେ ରାଜ୍ୟ ବିଧାନସଭା କେ ବାଚସ୍ପତି ମହୋଦୟ ଡକ୍ଟର ଶ୍ରୀମତୀ ସୁରମା ପାଢ଼ୀ ଜୀ ଆଜ ହମାରେ ମଞ୍ଚ ପର ବିରାଜମାନ ହେ। ମୁଁ ହମାରି ସୂଚନା ଶ୍ରୀକ୍ଷେତ୍ର ସୂଚନା ସଂସ୍ଥା କେ ଓର ସେ ଔର ଆପ ସଭି ଲୋକ କେ ଓର ସେ ଉନକୋ ବହୁତ ବହୁତ ବଧାଇ ଔର ନମନ ଅଭିନନ୍ଦନ ଅଭିବନ୍ଦନ କର ରହା ହୁଁ। ମୁଁ ଆଜ ସମାବର୍ତ୍ତନ ଉତ୍ସବ କା ବାର୍ତ୍ତା ନହିଁ ଦେଉଙ୍ଗା, ଆଜ ତୋ ସଂକଳ୍ପ କା ଏକ ସଂକଳ୍ପ ଉତ୍ସବ କା ମୁଁ ସନ୍ଦେଶ ଦୁଙ୍ଗା କି ଆପ ଲୋକଙ୍କୁ ମୁଁ ଫିର ହାତ ଜୋଡ଼ କର କରପତ୍ର ବଦ୍ଧ କରବଦ୍ଧ କର ୟେ ନିବେଦନ କର ରହା ହୁଁ ଆପସେ କି ଅଗଲେ ସାଲ ହମାରା ଯୋଉ ରୌପ୍ୟ ଜୟନ୍ତୀ ମହୋତ୍ସବ ଇସି ବେଳାଭୂମି ପର ଇସି ମଞ୍ଚ ପର ହୋଗା, ତୋ ଆପକୁ ମୁଁ ଫିର ଏକ ବାର ଜଗନ୍ନାଥ କା ନିମନ୍ତ୍ରଣ ତୋ ରହ ଗୟା ହେ ଆପକେ ଉପର, ଫିର ହମାରେ ଓର ସେ ଭି ହମ ବିନମ୍ର ନିମନ୍ତ୍ରଣ କର ରହେ ହେ। ଆପ ଜରୁର ଆଏଙ୍ଗେ, ହମ ମିଲେଙ୍ଗେ ଔର ଆପ ଜବ ଜାଏଙ୍ଗେ ଭଗବାନ କା ଆଶୀର୍ବାଦ ସେ ଆପକି ଯୋ ଯାତ୍ରା ମଙ୍ଗଳମୟ ହୁ। ଶିବାସ୍ତେ ସନ୍ତ ପ୍ରଥାନ, ଅଗଲେ ସାଲ ହମ ଜରୁର ମିଲେଙ୍ଗେ ଔର ଇସ ସାଲ ଜୈସେ ୟେ ଫଙ୍କସନ ହୁଆ ହେ ଇସସେ 10 ଗୁଣା ବଢ଼କର ହମାରା ୟେ ଯୋ ଲୋକ କଳା ମହୋତ୍ସବ କୃଷି କଳା ମହୋତ୍ସବ ହମ ମନାଏଙ୍ଗେ ଔର ଆପକା ସହଯୋଗ ମୁଁ ଫିର ଆଖିର ହମାରା ଭାରତ ସରକାର କେ ଓର ସେ ହମେ ସହଯୋଗ ମିଲା ହେ, ରାଜ୍ୟ ସରକାର କେ ଓର ସେ ହମକୁ ସହଯୋଗ ମିଲା ହେ ଔର ଜିଲ୍ଲା ପ୍ରଶାସନ କେ ଓର ସେ ହମକୁ ସହଯୋଗ ମିଲା ହେ, ଗଣମାଧ୍ୟମ ପ୍ରତିନିଧି କେ ଓର ସେ ସହଯୋଗ ମିଲା ହେ, ଜିତନେ କଳାକାର ବୃନ୍ଦ ଆଏ ହେ ଉନକା ଯୋ କୋପରେସନ ମିଲା ହେ ଓ ତୋ ଅବର୍ଣ୍ଣନୀୟ ହେ, ଜିତନେ କୃଷିକାର କୃଷକ କିସାନ ଭାଇ ବନ୍ଧୁ ଗବେଷକ ଔର ଅଧ୍ୟାପକ ଆଏ ହେ ଉନସେ ଭି ବହୁତ ସହଯୋଗ ମିଲା ହେ।
1: ଏହି ଅବସରରେ ଆଗାମୀ 25ତମ ରୌପ୍ୟ ଜୟନ୍ତୀ ଲୋକମେଳା 2027 ନିମନ୍ତେ ଔପଚାରିକ ଘୋଷଣା କରାଯିବା ସହିତ ଅତିଥିମାନଙ୍କ ଦ୍ୱାରା ଲୋଗୋ ମଧ୍ୟ ଉନ୍ମୋଚନ ହୋଇଥିଲା। ଏହି ଉଦ୍ଯାପନୀ ସନ୍ଧ୍ୟାରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ବୃନ୍ଦ, ପ୍ରଦର୍ଶକ ଏବଂ ଆୟୋଜକ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ଓ ଜନଜାତି କଳାକାରମାନେ ନିଜ ନିଜ ରାଜ୍ୟର ପାରମ୍ପରିକ ନୃତ୍ୟ

ପରିବେଷଣ କରି ଦର୍ଶକମାନଙ୍କ ମନକୁ ମୁଗ୍ଧ କରିଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଭାରତର ଲୋକ ଓ ଜନଜାତି ସଂସ୍କୃତି, ହସ୍ତଶିଳ୍ପ, କୃଷି ନବସୃଷ୍ଟି ଓ ଗ୍ରାମୀଣ ବିକାଶର ଏକ ବିଶାଳ ମଞ୍ଚ ଭାବେ ସଫଳତାର ସହ ସମାପ୍ତ ହୋଇଛି। ଆଜିର ବେତାର ବିବରଣୀ କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରୁଛୁ। ଉପସ୍ଥାପନାରେ ମୁଁ ଥିଲି କେଦାର ସାହୁ।

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଜାତୀୟ କୃଷି ମେଳାକୁ ନେଇ ପ୍ରସ୍ତୁତ ଏକ ବେତାର ବିବରଣୀ। ଉପସ୍ଥାପନାରେ ଥିଲେ କେଦାର ସାହୁ, କାର୍ଯ୍ୟକ୍ରମଟିର ପ୍ରଯୋଜକ ମାନ ନାୟକ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନାରୁ ଶରତ ନାୟକଙ୍କ ସଙ୍ଗୀତ ସଂଯୋଜନା ଏବଂ ନିବେଦିତାଙ୍କ କଣ୍ଠରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି, ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ

0: ବାହିବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟରେ ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ ଦୁଇ ମାସ୍କଟ ସୁଗନ୍ଧ ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଉଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିଜ୍ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ବୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ

0: ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 metric tons ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18% ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37% ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆରମ୍ଭ କରିବା ପୂର୍ବରୁ ରହିଛି ଏକ ଛୋଟ ବିଜ୍ଞାପନ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୁବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଆରମ୍ଭ କରିବା ଆମର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ହରି ଓମ୍ ହରି କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ରଙ୍କ ମିଳିତ କଣ୍ଠରେ। ଗୀତ ରଚନା ରହିଛି ନିଜାମଙ୍କର ଏବଂ ସଙ୍ଗୀତ ସଂଯୋଜନାରେ ଅଭିଜିତ ମଜୁମଦାର।

0: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा देश है, ए देश के युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ

ଅମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ ପ୍ରସ୍ତୁତ କରିବାରେ ନାରକୋଡ଼ୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି, ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1-5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10 ଅମୃତ ଭାରତ ଷ୍ଟେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60 ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2 ଅକ୍ତିଆର କରିଥିବା ବେଳେ ଜିଆଉର୍ ରହମନ ଗୋଟିଏ ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିଅନସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16

0: ମୁଣ୍ଡରେ କଳୁଷିତ ହେବାରେ ଲାଗିଛି ଆମ ପରିବେଶ। ନିଜ ହାତରେ ନିଜେ ଉଜାଡି ଦେଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତକୁ। ଏତେ ଉପଲବ୍ଧି ପରେ ମଧ୍ୟ ସଚେତନ ହେଉନି ଏ ମଣିଷ। ଉନ୍ନତି ପ୍ରଗତି ନାଁରେ ବିପତ୍ତିକୁ ଟାଣି ଆଣୁଛି। ବୃକ୍ଷ ହିଁ ଜୀବନ ଏ କଥାକୁ ପାଶ୍ୱରୀ ଦେଉଛି କେମିତି ନା ସବୁକିଛି ଜାଣି ମଧ୍ୟ ଅଜଣାରେ ଅଭିନୟ କରି ଚାଲିଛି। ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା। ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ତାକୁ ଦ୍ରୁମରେ ପରିଣତ କରିବା ଆଉ ସବୁଜିମାମୟ ପରିବେଶ ସୃଷ୍ଟି କରିବା। ଆଧୁନିକତାର ଚାକଚକ୍ୟ ଆଉ ମିଛ ପାରିବା ପଣିଆରୁ ବାହାରି ଆସି ଆମକୁ ବଞ୍ଚିବାକୁ ପଡିବ ପୂର୍ବ ପରି। ଆମରି ହାତରେ ଆମେ ପୁଣି ଥରେ ସଜେଇବା ଆମର ପରିବେଶକୁ। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ସବୁଜିମାରେ ସଜେଇ ଦବା ଆମେ। ପିଲାଟିଏ ଗଛଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହେଇ ଆଗେଇ ଚାଲିବା ଆଗକୁ ଆଗକୁ। ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ପରିମାଣରେ ଗୁରୁତ୍ୱ ଦେବା ଆମେମାନେ। ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମର କିପରି ଭାବରେ ସଫଳ ରୂପାୟନ କରାଯାଇପାରିବ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଆମେ। କରୋନା ମହାମାରୀରେ ଯେମିତି ଅମ୍ଳଜାନ ବିନା ମୃତ୍ୟୁବରଣ କଲେ ଲୋକମାନେ, ତାର ଯେମିତି ପୁନରାବୃତ୍ତି ନ ହେଉ ସେ କଥାକୁ ମଧ୍ୟ ହୃଦୟଙ୍ଗମ କରିବା ଆମେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବନଖଣ୍ଡ ଅଧିକାରୀ ଅଜିତ ଶତପଥୀ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ,
0: ଆଜି ତ ଆମେ ଆଲୋଚନା କରିବା ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି, ଜଳବାୟୁ ଓ ପରିବର୍ତ୍ତିତ ଜଳବାୟୁ କହିଲେ ସାଧାରଣ ଭାବରେ ଆମେ କଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ। ଦୀର୍ଘ ସମୟ ଧରି ମାନେ କଣ ନା, ବିଗତ 30 ବର୍ଷ ଧରି ଯୋଉ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପରେ ଉପସ୍ଥାପିତ କରିବା ତାକୁ ଆମେ ସେଇ ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ, 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନେ। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ ଆମେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛେ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି, ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହଉଛି ଜଳବାୟୁରେ ତାହାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବ ଜଗତ ଜଡିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ
0: ନିର୍ଭର
1: କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କଣ ହଉଛି ନା, ବର୍ଷା ଠିକ ଭାବରେ ହଉନାହିଁ, ଗରମ ଅସହ୍ୟ ହେଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ ହେଲା, ବିଭିନ୍ନ ପ୍ରକାରର ଯୋଉ
0: ଦୈବୀ
1: ଦୁର୍ବିପାକ ବଢି ବଢି ଯାଉଛି, ଏ ସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ ରହିଛି, ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ
0: ପ୍ରଭାବ
1: କହିଲେ ଅତ୍ୟୁକ୍ତି ହେବନି।
0: ସାର୍, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକ ମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ ଫୁଏଲ ୟୁଜ୍ କରୁଛେ, ଆମେ ଗାଡିରେ ତେଲ ପକଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମ ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ ଫୁଏଲ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡାକ ଜିନିଷ କହୁଛେ, ସେଗୁଡାକୁ ଆମେ ଯେତେ ୟୁଜ୍ କରୁଛେ ତା ଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁ

0: ମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯେଉଁଟାକି ସୂର୍ଯ୍ୟର ଯେଉଁ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡ଼ିକି ଯେଉଁ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯେଉଁ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯେଉଁ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି। ଏହିସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହେଉଛି। ଯଦି ଆମର ଏଇ ଯେଉଁ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯେଉଁ କନ୍ଷ୍ଟିଚୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍ଟାକୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯେଉଁ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯେଉଁ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
1: ସାର, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
0: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କ'ଣ ହେଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହେଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡ଼ା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏହିସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହେଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେଇ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡାକୁ ଯେତେବେଳେ ସିଏ ନେଇ ଛାଡ଼ିବ ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ। ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡ୍କୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ, ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
1: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଇଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
0: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ୍ ଫରେଷ୍ଟ କହୁ, ଅର୍ବାନ୍ ଫରେଷ୍ଟ ଗୋଟେ କନ୍ସେପ୍ଟ ଆସିଲା 2018-19 ମସିହା ବେଳକୁ, ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡା ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70% ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ, ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶର ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁତ ପ୍ରକାର ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢେଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢେଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର୍, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହେଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେ ସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା ନା ସବୁ ପ୍ରକାର ଗଛ ଲଗେଇପାରିବା?
0: ଆମର ନିଜ ଅଞ୍ଚଳର ଗଛ ସେଇଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ, ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ଵ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି
1: ଅଛି?
0: ତେଣୁ ଆମର କୁଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତାଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ

0: ଯୋଉ ଟକ୍ସିକ୍ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ୍ ରିଲିଫ୍ ସେଣ୍ଟର ସେଗୁଡାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ୍ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ୍ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ୍ କହନ୍ତି ଡିଟକ୍ସ ଡିଟକ୍ସ ଏରିଆ ଗୁଡ଼ାକ, ତେଣୁ ସେଇ ପ୍ରଭାବ ଗୁଡ଼ାକ ଆମେ କ୍ରିଏଟ୍ କରିବାକୁ ବି ପଡ଼ିବ।
1: ସାର୍ ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ। ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ। ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। ଜୁଲାଇ 1 ତାରିଖଠୁ ହୁଏ ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10 ଚାରା ଦଉ ଟଙ୍କାଟେ ଲେଖାଏଁ ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର୍ ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି, ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି ତାକୁ ବଢେଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନ କରି ଆମେ ଯଦି ନିଜକୁ ନିଜେ ନ ଠକି ଆକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢେଇବା,
1: ଗୋଟେ ବଡ ଦ୍ରୁମରେ
0: ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ। ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କ ଠୁ, ଏତେ ସୁନ୍ଦର ପୃଥିବୀଟା ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢିକି ଆଉ ଆଗାମୀ ପିଢିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
1: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
0: ଦେଖୁନ୍, ସଚେତନତା ବିଭିନ୍ନ ସଭା ସମିତି ନାଟ ତାମସା ଆମର ପାଲା ଏ ଦ୍ଵାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି, କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ, ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ ଯାହା ବି କରୁଛେ ମାଟି ରାସ୍ତା କରିଛେ, ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରିମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡି ହୋଇପାରିବେ, ଆପଣ ସେଗୁଡିକ ନିଜ ଆଖିରେ ଦେଖିବେ, ସ୍କ୍ରିନରେ ଆମେ ଦେଖୁଛେ ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ ଟାଇମରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡି ହେବେ ପ୍ରକୃତି ସହିତ, ତାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନତା ଆପଣଙ୍କ ଭିତରେ କ୍ରିଏଟ୍ ହବ। ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ ଆମର ବାଡ଼ିପଟେ ଯଦି 2-4 ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ 2-4 ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢେଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି। ତେଣୁ ଏଇ ଜିନିଷଟା ଯୋଡି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବେ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ ଯେମିତି କହିଲି ଆପଣ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ

0: କାହିଁକି ନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର, ସେମାନେ ସେମାନେ ହିଁ ଜଙ୍ଗଲ ଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ, ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡିକ ସେଗୁଡିକ ପାଳନ ଅବସରରେ ଏଗୁଡାକ କରାଯାଏ। ତା ଛଡା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷା ଦାନ କରି ସେମାନଙ୍କୁ ଗୋଟେ ଗୋଟେ ଏନଭାରମେଣ୍ଟ ଆମ୍ବାସଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ। ସେମାନଙ୍କୁ ଏନଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟା ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାରର ଫିଡବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଆମ ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି। କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି, ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳିଆ ଦେଖାଗଲାଣି। ଆପଣ ସିନା ଆଗକୁ ଦେଖୁଛନ୍ତି ଗାଡି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି। ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି। ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆବାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟି ହଉ, ମିଆବାକି ସିଷ୍ଟମରେ କଣ ହଉଛି,
1: ମିଆବାକି
0: ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟା ଘଞ୍ଚ ହବ, ଆମେ 2.5 ମିଟର ଗଛ ଗୁଡିକ ଲଗଉ, ସେଥିରେ 1 ମିଟରରେ 1 ମିଟର ଲଗେଇବା। ତେଣୁ ଗୋଟିଏ ହେକ୍ଟରରେ ଯୋଉଠି ଆମେ 1600 ଗଛ ଲଗଉ, ମିଆବାକିରେ ଆମେ ସେଠି 8,000 ଗଛ ଲଗଉ। ତେଣୁ ଦେଖନ୍ତୁ 8,000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ, 8,000 ଗଛ, ସେଥିରୁ 8,000 ଗଛରୁ ମିନିମମ ତ 4,000 ଗଛ ଆଗ ବଢିବେ, ଆଉ 4,000 ଟିକେ ତଳକୁ ଦବିଯିବେ, ତାଙ୍କ ଭିତରେ ସର୍ଭାଇଭାଲ ଅଫ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରିଜ ତିଆରି ହବ, ଗୋଟେ ଆମେ ଯେମିତି ମହଲା ରହୁଛି ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ଉତ୍ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି ତାକୁ ବି ଆମର ମୃତ୍ତିକା ସହିତ ସେଗୁଡାକୁ ଯୋଡ଼ି ରଖିବାକୁ ସାହାଯ୍ୟ କରିପାରିବ।
1: ସାର୍, ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
0: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ, ଇଏ ଯୋଉ ପ୍ରଭାବ ପକଉଛି ଜୀବନ ଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ ବଡ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ ନେସନ୍ସ ର ଯୋଉ COP ଗୋଟାଏ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାରର ଏଗ୍ରିମେଣ୍ଟ, ଚୁକ୍ତି ସ୍ୱାକ୍ଷର ହଉଛି, ବହୁତ ବଡ଼ ଜିନିଷ ରହିଛି, ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ
1: ଆମେ ନିଜକୁ ନିଜେ ଯଦି ଆମେ ସଚେତନ ହବା,
0: ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସିଏ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ। ମୁଁ କଣ କରିପାରିବି, ସେ ତ କରିବେ, ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି, ମୁଁ କଣ କରିପାରିବି, ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟେ ଜାଗା ରହିଛି, ମୁଁ 5 ଗଛ ଲଗେଇ ପାରିବି, ନାଇଁ ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି, ଯଦି ଫ୍ଲାଟରେ ରହୁଛି ମୁଁ ବାଲକୋନିରେ ବି ଗଛଟିଏ ଲଗେଇ ପାରିବି। ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ, ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇ

0: ଆଜି କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ କି ସରକାରୀ ଅନୁଷ୍ଠାନରେ କାମ କରୁଛେ କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ ଆମେ ଶିକ୍ଷିତ।
1: ଆଜ୍ଞା,
0: ଆମେ ଯଦି କିଛି କରିପାରିବାନି ଆମେ କଣ କରିପାରିବା?
1: ଆପଣଙ୍କଠୁ ଦେଖିକି ଅନ୍ୟମାନେ ଶିଖିବା।
0: ଆମେ ଏତେ ବଡ ବଡ 12 ମହଲା 14 ମହଲା 18 ମହଲାରେ ରହୁଛୁ, କରିବୁ କଣ? ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା 90 ମହଲା ଏତେ ବଡ ଜଙ୍ଗଲ, ହଁ, ସବୁ ଆପାର୍ଟମେଣ୍ଟ ବି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁ ଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦଉଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡ଼େଇ ଦେଇପାରିବା, ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2000 ଟଙ୍କାର ଖର୍ଚ୍ଚ କରିଦେଉଛେ ଅନଲାଇନରେ, ଯୋଉ ମଗେଇ ଦେଇକି ଖାଇଦେଉ। ଦିଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇ ଦେବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡିକ ଯଦି ଆମେ ଗ୍ରୀନେରୀ କରିଦେବା ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
1: ସାର୍, ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛେ।
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ,
1: ନାଇଁ,
0: ପାଣିପାଗ ଆମ ହାତର କଥା ନୁହଁ, କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ କରିବା। ଯଦି ପ୍ରତ୍ୟେକ ଲୋକ, 140 କୋଟି ଲୋକ ଅଛନ୍ତି, ଆମେ ଓଡ଼ିଶାରେ 4.5 କୋଟି ଲୋକ ରହିଛୁ, ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ କି ଉଦ୍ୟାନଟିଏ କରିବୁ କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ କି ଆମର ଯୋଉ ଘରର ୱାଲ୍ ରହିଲା, କାନ୍ଥ ରହିଲା, ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ, ଆମଠି ସେଇ ଭାବନା ଯଦି ବି ହବ ଆମଠି ପ୍ରୟାସର କିଛି, ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ, ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛି, ଏଇଗୁଡା କଣ ଛୋଟିଆ ଜିନିଷ, କିଛି ନାହିଁ ବୋଲି। କିନ୍ତୁ ଆମ ଭିତରେ ଯଦି ଏ ଭାବନାଟି ବି ଆସିପାରିବ ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
1: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
0: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢେଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସିଏ କେମିତି ଫଳପ୍ରଦ ହବ ଆମ ପାଇଁ, ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛ, ଯହି ଜଙ୍ଗଲ ତହିଁ ମଙ୍ଗଲ।
1: ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ବହୁତ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଓ ସେମାନେ ନିଶ୍ଚୟ ଉପକୃତ ହେଇଥିବେ, ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନ ମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍, ଆପଣ ଆସିଲେ ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଅଭିନବ କାର୍ଯ୍ୟକ୍ରମ ବାଟେଘାଟେର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ବିଭୂତିଭୂଷଣ ମିଶ୍ର। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

ସଦାବନ୍ଧୁ ଜୀବନ କର୍ମ ବିନା ଅର୍ଥହୀନ। କର୍ମ ହେଉଛି ସଫଳତାର ଉନ୍ନତି ଓ ଆତ୍ମସନ୍ତୋଷର ମୂଳ ଆଧାର। ଯିଏ ନିଷ୍ଠା ପରିଶ୍ରମ ସହିତ କର୍ମ କରେ ସେ ଜୀବନରେ ନିଶ୍ଚୟ ସଫଳତା ଲାଭ କରେ। ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ କର୍ମ କରିବା ହିଁ ମଣିଷର କର୍ତ୍ତବ୍ୟ। ଫଳର ଆଶା ନ ରଖି ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ। ତେଣୁ ଗୀତାରେ କୁହାଯାଇଛି କର୍ମଣ୍ୟେ ବାଧିକାରସ୍ତେ ମା ଫଲେଷୁ କଦାଚନ। କର୍ମ ହିଁ ପୂଜା, କର୍ମ ହିଁ ଧର୍ମ, କର୍ମ ହିଁ ଜୀବନର ସତ୍ୟ ପରିଚୟ। କର୍ମ ମଣିଷକୁ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ ଏବଂ ସମାଜର ଓ ଜାତିର ଉନ୍ନତିରେ ସହାୟକ ହୋଇଥାଏ। ଓଡ଼ିଶାର ବରପୁତ୍ର ଗୋପବନ୍ଧୁ ଦାସ କର୍ମ ଓ ସେବାକୁ ଜୀବନର ସର୍ବୋଚ୍ଚ ଆଦର୍ଶ ଭାବେ ମାନୁଥିଲେ ଓ ତାଙ୍କର ବାଣୀ ଥିଲା ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏହି ବାଣୀ ନିଷ୍କାମ କର୍ମ, ଦେଶ ପ୍ରେମ ଓ ଜନସେବାର ମହତ୍ତ୍ୱକୁ ପ୍ରକାଶ କରୁଥିଲା। ଗୋପବନ୍ଧୁଙ୍କ ମତରେ ନିଜ ସ୍ୱାର୍ଥଠାରୁ ସମାଜ ଓ ଦେଶର କଲ୍ୟାଣ ପାଇଁ କରାଯାଇଥିବା କର୍ମ ହିଁ ମନୁଷ୍ୟ ଜୀବନର ସାର୍ଥକତା ଓ ନିଷ୍କାମ ସେବା କର୍ତ୍ତବ୍ୟ ପାଳନରେ ରହିଛି। ଏହି ବାଣୀ ଗୁଡିକ କର୍ମ ହିଁ ଜୀବନର ଭାବନାକୁ ଆହୁରି ସୁଦୃଢ କରେ। ପ୍ରତ୍ୟେକ ଥର ପରି ଆଜିର ଏ ସକାଳ ମୁହୂର୍ତ୍ତରେ ଏମିତି ଜଣେ ଅତିଥି ଅଛନ୍ତି ଯିଏ କର୍ମକୁ ସର୍ବୋଚ୍ଚ ବୋଲି ମନେ କରନ୍ତି। ତାଙ୍କ ନିକଟରେ କୌଣସି କର୍ମ ଛୋଟ ନୁହେଁ ବୋଲି ସେ ମନେ କରନ୍ତି ଏବଂ ସମାଜ ପାଇଁ ଜଣେ ଉଦାହରଣ ଅଟନ୍ତି। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସବୁଠୁ ବଡ଼ କଥା ହେଉଛି ଭାଇ ଜଣକ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ, କିନ୍ତୁ ସରକାରୀ ଚାକିରିକୁ ପରିତ୍ୟାଗ କରି ଭାଇ ଆପଣେଇଛନ୍ତି ଚାଷକୁ। ତାଙ୍କ ମତରେ କୃଷି ହିଁ ମାନବର ସଭ୍ୟତାର ଆଧାର। ମଣିଷର ଖାଦ୍ୟ, ବସ୍ତ୍ର, ଜୀବନ ଧାରଣର ଅନେକ ଆବଶ୍ୟକତା କୃଷି ଉପରେ ନିର୍ଭର କରେ। କୃଷି କେବଳ ଏକ ପେଶା ନୁହେଁ, ଏହା ପ୍ରକୃତି ସହିତ ମଣିଷର ଏକ ଗଭୀର ସମ୍ପର୍କ। ମାଟି, ଜଳ, ବାୟୁ ଓ ସୂର୍ଯ୍ୟଙ୍କ ଆଶୀର୍ବାଦରେ କୃଷି ସମୃଦ୍ଧ ହୁଏ। ତେଣୁ କୃଷିର ଉନ୍ନତିର ଅର୍ଥ ଦେଶର ଉନ୍ନତି।

0: ଏ ଭାଇ ଜଣକ ହେଉଛନ୍ତି ଆଜିର ଯୁବପିଢ଼ି ପାଇଁ ଏକ ଉଦାହରଣ। ଆଜିର ଯୁବପିଢ଼ି କେବଳ ଚାକିରି ପଛରେ ଧାଇଁ ନ ଯାଇ କୃଷି ଉଦ୍ୟୋଗ ସ୍ୱରୋଜଗାର କ୍ଷେତ୍ରରେ ମଧ୍ୟ ଆଗ୍ରହ ଦେଖାଇବାର ଆବଶ୍ୟକତା ଅଛି। କୃଷି କେବଳ ଜୀବିକାର ମାଧ୍ୟମ ନୁହେଁ, ଏହା ଦେଶର ଅର୍ଥନୀତିର ମେରୁଦଣ୍ଡ। ଆଧୁନିକ ଜ୍ଞାନ ଓ ପ୍ରଯୁକ୍ତିର ସହାୟତାରେ କୃଷିକୁ ଲାଭଜନକ ଓ ସମ୍ମାନଜନକ ବୃତ୍ତିରେ ପରିଣତ କରାଯାଇପାରେ। ଆମେ ଯେତେବେଳେ ଭାଇଙ୍କ କଥା ଏତେ ଆଲୋଚନା କରିସାରିଲେଣି, ଚାଲନ୍ତୁ ଭାଇଙ୍କ ସହିତ ସାକ୍ଷାତ ହେବା ଏବଂ ସେ କିଭଳି ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି କୃଷି କ୍ଷେତ୍ରକୁ ଆପଣେଇଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଆହୁରି ମଧ୍ୟ ଅଣ୍ଟା ଭିଡ଼ିଛନ୍ତି ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ। ଯେତେବେଳେ ଏମିତି ଜଣେ ଅତିଥି ଅଛନ୍ତି ତାଙ୍କ ସହିତ ନିଶ୍ଚିନ୍ତ କଥା ହେବା, ତେବେ ଆସନ୍ତୁ ଶୁଣିବା ଭାଇଙ୍କ ମୁଖରୁ ତାଙ୍କ ସଫଳତାର କାହାଣୀ।
1: ଶ୍ରୋତାବନ୍ଧୁ ନମସ୍କାର। ବାଟଘାଟରେ ଆଜି ନିଆରା କାର୍ଯ୍ୟକ୍ରମରେ ଜଣେ ଭାଇଙ୍କ ସହିତ ରାସ୍ତାରେ ଭେଟ ହୋଇଛି। ଭାଇ ଜଣଙ୍କର ବିଷୟରେ ଟିକେ ଜାଣିଲା ପରେ ତାଙ୍କୁ ଆଉ ଅଧିକ ଟିକେ ଜାଣିବା ପାଇଁ ତାଙ୍କ ବିଷୟରେ ମନରେ ଟିକେ ଜାଗ୍ରତ ହେଲା ଏବଂ ଭାଇ ଜଣେ ଚାଷୀ କିନ୍ତୁ ଜଣେ ସରକାରୀ ଚାକିରି ଛାଡ଼ି ଆଜିର ଯୁବପିଢ଼ି ସମସ୍ତେ ଚାକିରି ପଛରେ ଧାଉଁଥିବା ବେଳେ ଭାଇ ତାକୁ ପରିତ୍ୟାଗ କରି ବର୍ତ୍ତମାନ

0: ଭାଇଙ୍କ ମୁଖରୁ ତାଙ୍କ ସଫଳତାର କାହାଣୀ।
1: ଶ୍ରୋତାବୁ ନମସ୍କାର। ବାଟଘାଟରେ ଆଜି ନିଆରା କାର୍ଯ୍ୟକ୍ରମରେ ଜଣେ ଭାଇଙ୍କ ସହିତ ରାସ୍ତାରେ ଭେଟ ହୋଇଛି। ଭାଇ ଜଣଙ୍କର ବିଷୟରେ ଟିକେ ଜାଣିଲା ପରେ ତାଙ୍କ ଆଉ ଅଧିକ ଟିକେ ଜାଣିବା ପାଇଁ ତାଙ୍କ ବିଷୟରେ ମନରେ ଟିକେ ଜାଗ୍ରତ ହେଲା ଏବଂ ଭାଇ ଜଣେ ଚାଷୀ କିନ୍ତୁ ଜଣେ ସରକାରୀ ଚାକିରି ଛାଡି ଆଜିର ଯୁବପିଢି ସମସ୍ତେ ଚାକିରି ପଛରେ ଧାଉଁଥିବା ବେଳେ ଭାଇ ତାକୁ ପରିତ୍ୟାଗ କରି ବର୍ତ୍ତମାନ ଜଣେ ସଫଳ ଚାଷୀ ରୂପରେ ଗଣା ହେଇଛନ୍ତି। ତାହେଲେ ଏଭଳି ଜଣେ ମଣିଷ ଅଛନ୍ତି, ଇଏ ତ ଯୁବପିଢି ପାଇଁ ଗୋଟେ ସୁନ୍ଦର ବାର୍ତ୍ତାଟିଏ ଯିଏ ଆଜିକାଲି ଚାକିରି ପଛରେ ପିଲାମାନେ କେବଳ ଗୋଡ଼ଉଛନ୍ତି କିନ୍ତୁ ଭାଇ ଜଣକ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଚାଷ କ୍ଷେତ୍ରକୁ ଆପଣେଇଛନ୍ତି, ଇଏ ତ ବଡ଼ ଗର୍ବର କଥା ଆମ ପାଇଁ। ଚାଲନ୍ତୁ ତାଙ୍କ ପରିଚୟ ଜାଣିବା ଏବଂ ତାଙ୍କ ବିଷୟରେ ଟିକେ ଜାଣିବା। ଭାଇ ନମସ୍କାର।
2: ନମସ୍କାର।
1: ଆପଣ ଜଣେ ସଫଳ ଚାଷୀ କିନ୍ତୁ ଆମେ ଶୁଣିବାକୁ ପାଇଲୁ ଆପଣ ଜଣେ ସରକାରୀ ଚାକିରି କରିଥିଲେ, ତାକୁ ପ୍ରତ୍ୟାଖ୍ୟାନ କରି ଗୋଟେ ବଡ଼ ଫାର୍ମ ହାଉସ୍ କରିଛନ୍ତି, ଆଜି ନିଜ ଗୋଡ଼ରେ ଛିଡ଼ା ହେଇଛନ୍ତି। ତେଣୁ ଆଗ ଆପଣଙ୍କ ପରିଚୟଟି କୁହନ୍ତୁ ଏବଂ ଆପଣ କାହିଁକି ସରକାରୀ ଚାକିରି ଛାଡିକି ଚାଷ ପ୍ରତି ଆଗ୍ରହ ହେଲେ ତା ବିଷୟରେ ଟିକେ କୁହନ୍ତୁ।
2: ଆଜ୍ଞା ନମସ୍କାର। ମୁଁ ହଉଛି ବଳରାମପୁର ଗଡ ପଞ୍ଚାୟତର କହଳପଡ଼ା ଗ୍ରାମର ସତ୍ୟବାଦୀ ବ୍ଲକ ଜିଲ୍ଲା ପୁରୀ। ମୋ ନାଁ ହେଲା ରଶ୍ମିରଞ୍ଜନ ରାଉତରାୟ, ବାବାଙ୍କ ନାଁ ରମାକାନ୍ତ ରାଉତରାୟ। ମୁଁ 2018 ମସିହାରୁ 2020 ମସିହା ପର୍ଯ୍ୟନ୍ତ ଷ୍ଟେଟ ଫିସରିଜର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଥିଲି। ମୁଁ 2020 ଯେତେବେଳେ ଆମର ଜେଜେ ମୋର କରିଥିଲେ ଗୋଟେ ଫାର୍ମ ହାଉସ୍ କରିଥିଲେ, ଯେତେବେଳେ 2020 ମସିହା ପରେ ମୁଁ ଚାକିରି ଛାଡ଼ିଲି, ଦେଖିଲି ଯେ ଚାକିରିର ଯେତିକି ସାଲାରି ଆସୁଛି ଆଉ ସେଥିରେ ଯେତିକି ପରିଶ୍ରମ ଉପର ଲେବୁଲ୍ରୁ ତଳ ଲେବୁଲ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଯେଉଁ ବହୁତ ପ୍ରେସର ଭିତରେ ନିଜେ ମୁଁ ଭାବିଲି ନିଜେ ସ୍ୱାବଲମ୍ବୀ ହେବି ବୋଲି, ତେଣୁକରି ଆସିକରି 2020 ମସିହାରେ ମୋ ଫାର୍ମରେ ମୁଁ ଯୋଗ ଦେଇଥିଲି। ସେଥିରୁ କିଛି ଆଇଡ଼ିଆ ନଥିଲା ଭିତରେ ମୁଁ ଯେହେତୁ ଷ୍ଟେଟ୍ ଫିସରିଜ୍ରେ ଚାକିରି କରିଥିଲି, ସେଠି ସବୁ ତାଙ୍କର କେମିତି ସ୍କିମ୍ ଗଭର୍ଣ୍ଣମେଣ୍ଟର ଅଛି, କେମିତି ସ୍କିମ୍ର ଫାଇଦା ଉଠାଇ ନିଜେ ନିଜେ ନିଜ ଗୋଡ଼ରେ ସ୍ୱାବଲମ୍ବୀ ହେଇପାରିବେ ସେ ବିଷୟରେ 2 ବର୍ଷ ଏକ୍ସପିରିଏନ୍ସ ନେଇକି ଆସିଥିଲି ଏବଂ ସେଇଟା ବି ଏଠି ଇମ୍ପ୍ଲିମେଣ୍ଟ କରିଥିଲି। ତାପରେ 2021 ମସିହାରେ ମୁଁ ବି ସେଇଟା ଇମ୍ପ୍ଲିମେଣ୍ଟ କରିକି 2021 ମସିହାରେ ବି ମୋତେ ଦେଇଥିଲେ ଆମର ଷ୍ଟେଟ୍ ଫିସରିଜ୍ରେ ଦେଇଥିଲେ ବେଷ୍ଟ ଆୱାର୍ଡ, ଷ୍ଟେଟ୍ ଫିସରିଜ୍ ବେଷ୍ଟ ଆୱାର୍ଡ ଦେଇଥିଲେ ପୁରୀ ଡିଷ୍ଟ୍ରିକ୍ଟର ପାଇଥିଲି। ତାପରେ ସେଇଠୁ ଗୋଟେ ମୋଟିଭେଟ୍ ହେଇକିରି କାର୍ଯ୍ୟ ଚାଲିଛି ଏବଂ କରିବି ଚାଲିଛି, ଆଗକୁ ମଧ୍ୟ ଆହୁରି କିଛି ଡେଭଲପ୍ କରିବି ଏବଂ ପାଖାପାଖି କିଛି ଲୋକଙ୍କୁ ମଧ୍ୟ ସେଥିରେ କିଛି ଯୋଗଦାନ ଯୋଗ ଦେବି, ସେଗୁଡ଼ିକ ରଖିବି ଏବଂ ସେମାନଙ୍କୁ କିଛି ତାଙ୍କ ପରିବାର କେମିତି ଭରଣ ପୋଷଣ କରିବେ ସେଥିପାଇଁ ସେମାନଙ୍କୁ ଦରମା ଦେଇକରି ମଧ୍ୟ ଏଠି କିଛି ନିଯୁକ୍ତି କରାଇବି ବୋଲି ଆଶା ଅଛି ଏବଂ ବହୁତ ଆଉ କିଛି ମୋର ସାଙ୍ଗସାଥି ସେମାନଙ୍କୁ ମଧ୍ୟ ମୋଟିଭେଟ୍ କରାଇବି ଯେ ସେମାନେ ଚାକିରି ପଛରେ ନ ଧାଇଁକିରି ନିଜ ନିଜ ଗୋଡ଼ରେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ, ଗଭର୍ଣ୍ଣମେଣ୍ଟରୁ ବିଭିନ୍ନ ପ୍ରକାର ଯେଉଁ ସ୍କିମ୍ ଅଛି ସେକୁ ଆଣିକି ଇମ୍ପ୍ଲିମେଣ୍ଟ କରିକି ନିଜେ ନିଜେ ଚାକିରି ଠାରୁ କିଛି ଭଲ ଇନକମ୍ କରନ୍ତୁ ସେ ବିଷୟରେ ଆଉ ମୋ ସାଙ୍ଗସାଥି ମାନଙ୍କୁ ମଧ୍ୟ ମୋଟିଭେଟ୍ କରାଇବି, ଏହା ମୋର ଲକ୍ଷ୍ୟ।
1: ତେବେ ଆପଣ କହିଲେ ବର୍ତ୍ତମାନ ସମସ୍ତେ ଯୁବପିଢି ସମସ୍ତେ ଚାହାନ୍ତି ଆମେ ଭଲ ପାଠ ଟିକେ ପଢିବୁ ଏବଂ ସରକାରୀ ଚାକିରି ଖଣ୍ଡେ କରିବୁ, କିନ୍ତୁ ସରକାରୀ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଫାର୍ମ ହାଉସ୍ କରି ଜୀବନ ବଞ୍ଚିପାରିବ କି?
2: ନିଶ୍ଚିନ୍ତ ବଞ୍ଚିପାରିବ। ଯେତିକି ଆମେ ଗୋଟେ ଅଫିସରେ ଡେଡିକେସନରେ କାମ କରୁଛେ ଚାକିରି ଦରମା ପାଇବା ପାଇଁ, ସେତିକି ଯଦି ଆମେ ଗୋଟେ ପରିଶ୍ରମ ଏଫର୍ଟ ଦେଇକରି ନିଜ ଜମି ଉପରେ ଯଦି ଆମେ କରିବା ନିଶ୍ଚିନ୍ତ ସେଥିରୁ ଭଲ କମେଇ ପାରିବା ଏବଂ ନିଜ ପରିବାର ଭରଣ ପୋଷଣ କରିପାରିବା।
1: ତେବେ ଗୋଟେ କଥା କୁହନ୍ତୁ, ଆପଣ ଜଣେ କୃଷି ବିଭାଗରେ କାର୍ଯ୍ୟରତ ଥିଲେ, ଯେହେତୁ ଫିସରି ଡିପାର୍ଟମେଣ୍ଟରେ ଥିଲେ, ଏହା ଏକ କୃଷି ବିଭାଗ, ଚାଷ ଉପରେ ନିର୍ଭର କରିବା ବିଭାଗ, ଆପଣଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଲା କି? ଯେତିକି ବର୍ଷ କାର୍ଯ୍ୟକ୍ରମ କଲେ, ସରକାରୀ କାର୍ଯ୍ୟ କଲେ, ଆପଣଙ୍କୁ କିଛି ସୁଯୋଗ ଯୋଗାଇ ଦେଲା କି? ଆପଣଙ୍କ ମନୋବଳ ସେତିକି ସୁଦୃଢ଼ କଲା କି ନାହିଁ ଯେ ଏହି କାମ ଗୁଡ଼ିକୁ ମୁଁ ମଧ୍ୟ ମୋ ଫାର୍ମ ହାଉସ୍ରେ କରିପାରିବି?
2: ହଁ, 2 ବର୍ଷ ମୁଁ ଯେଉଁ ସେଠି ଚାକିରି କଲି, 2 ବର୍ଷ ଭିତରେ ବହୁତ କିଛି ଶିଖିଛି, କେଉଁ ସ୍କିମ୍ କଲେ କେମିତି ଆମେ ଡେଭଲପ୍ କରିବା, କେତେ ସବସିଡ଼ ଗଭର୍ଣ୍ଣମେଣ୍ଟର ମିଳିବ ଏବଂ କେମିତି ତାକୁ ଇମ୍ପ୍ଲିମେଣ୍ଟ କରିକି ଆଗକୁ ବଢ଼ିପାରିବା ସେ ବିଷୟରେ ବହୁତ ଜ୍ଞାନ ସେଠୁ ସଂଗ୍ରହ କରିଥିଲି ଏବଂ ଏଠି ବି ସେ ଜିନିଷକୁ ଇମ୍ପ୍ଲିମେଣ୍ଟ କରିଛି। ଇମ୍ପ୍ଲିମେଣ୍ଟ କଲା ପରେ ବି ମୋତେ ସଫଳତା ମିଳିଛି, ସେଥିପାଇଁ 2021 ମସିହା 21-22 ମୋତେ ବେଷ୍ଟ ଫିସରିଜ୍ ଆୱାର୍ଡ ପୁରୀ ଡିଷ୍ଟ୍ରିକ୍ଟର ମିଳିଥିଲା। କିନ୍ତୁ ଗଭର୍ଣ୍ଣମେଣ୍ଟର ଯେକୌଣସି ସ୍କିମ୍ ଅଛି ଆମେ ସେକୁ ଯଦି ଭଲ ଇମ୍ପ୍ଲିମେଣ୍ଟ କରିବା, ଏପିକଲ୍ ପ୍ରୋଜେକ୍ଟ ହଉ, ଏବେ ତ ମୋଟିକଲ୍ ଭଲ ଭଲ ପ୍ରୋଜେକ୍ଟ ଆସୁଛି, 1-1.5 କୋଟି ପର୍ଯ୍ୟନ୍ତ ଏପିକଲ୍ ପ୍ରୋଜେକ୍ଟ ଆସୁଛି, ତାକୁ ଯଦି ଆମେ ଆମର ଜମି ଥିବ, ଯଦି ସେଥିରେ ଜମି ନଥିଲେ ବି ମଧ୍ୟ ଲିଜ୍ ନେଇକି ଆମେ କରିପାରିବା, ଯଦି ଇଚ୍ଛା ଶକ୍ତି ଥିବ ତାହେଲେ ଆମେ କରିପାରିବା, ଯଦି ଇଚ୍ଛା ଶକ୍ତି ନାହିଁ ତାହେଲେ ଜିନିଷ ପ୍ରତି ଆଗ୍ରହ ହେଇପାରିବା ନାହିଁ।
1: ଆପଣ ଫିସରି ଡିପାର୍ଟମେଣ୍ଟ କାର୍ଯ୍ୟରତ ଥିଲେ, କିନ୍ତୁ ମାଛ ଚାଷ ଉପରେ କିଛି ଆପଣଙ୍କ ଫାର୍ମ ହାଉସ୍ରେ କରିଛନ୍ତି କି?
2: ମାଛ ଚାଷ ମୁଁ ବର୍ତ୍ତମାନ ପାଇଁ ଏଇନେ କରୁଛି, 12 ଏକରର ମାଛ ଚାଷ କରୁଛି। ମୋର ବର୍ତ୍ତମାନ ପାଇଁ ଏଇନେ 6ଟା ପୋଖରୀ ଅଛି, 6ଟା ପୋଖରୀରୁ ବଡ଼ ପୋଖରୀ 3ଟା ଅଛି ଆଉ ଛୋଟ ଛୋଟ ଜାଆଁଳ ଇୟରିଂ ପଣ୍ଡ ଅଛି 3ଟା। ମୁଁ ସେଥିରୁ ଜାଆଁଳ ମୁଁ ନିଜେ ଷ୍ଟକ୍ କରିକି ମାଛ ଚାଷ କରୁଛି। କମ୍ୟୁନିକେସନ୍ ଟିକେ ପ୍ରୋବ୍ଲେମ୍ ଥିଲା, ଏବେ କମ୍ୟୁନିକେସନ୍ ସର୍ଟ ଆଉଟ୍ ହୋଇଛି, ବଢ଼ିଆ ବି କରିବା ପାଇଁ ପ୍ଲାନିଂ ଅଛି।
1: ତେବେ ଆପଣ ଯୁବପିଢ଼ିମାନଙ୍କୁ କ'ଣ ଆହ୍ୱାନ କରିବେ ଯେ ଆପଣ ଚାକିରି ପଛରେ ନ ଗୋଡ଼େଇକି ଚାଷବାସ କରନ୍ତୁ ଏବଂ ତାଦ୍ୱାରା କିଛି ଲୋକଙ୍କୁ ଚାକିରି ଯୋଗାଇ ଦିଅନ୍ତୁ, କିଛି ପଇସା ରୋଜଗାର କରିବାର ସୁଯୋଗ ଦିଅନ୍ତୁ, ତା ଉପରେ କ'ଣ କହିବେ?
2: ନା, ଏବେ ତ ଯୁବପିଢ଼ିମାନଙ୍କୁ ମୁଁ କହୁଛି, ତମେ ଯେତିକି ସମୟ ଯଦି ତମେ ଚାକିରି ପଛରେ ବର୍ବାଦ କରୁଛ, ଯଦି କିଛି ଇନୋଭେଟିଭ୍ ଆଇଡ଼ିଆରେ ତମେ କିଛି ଉନ୍ନତ ଧରଣର ଚାଷ ଯଦି କରିବା ପାଇଁ ଇଚ୍ଛୁକ ତାହେଲେ ଭଲ ଭଲ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ବିଭିନ୍ନ ପ୍ରକାର ଫାର୍ମ ଅଛି ଏବେ ତ ବହୁତ ଯୁବପିଢ଼ି ମାନେ ସେଥିରେ ଆଗ୍ରହ ହେଇକିରି ଏବେ

0: ସବୁ କଲଣି, ତ ସେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ବି ଆପଣ ଦେଖିପାରିବେ ସବୁ ବିଭିନ୍ନ ପ୍ରକାର ଭେଟନାରୀ ଫାର୍ମ ହଉ, ପୋଲଟ୍ରି ଫାର୍ମ ହଉ, ଫିସରିଜ୍ ଫାର୍ମ ହଉ, ସମସ୍ତେ ୟୁଟ୍ୟୁବ୍ କଣ୍ଟେନର୍ ମାନେ ସବୁ ଭିଡ଼ିଓ ପୋଷ୍ଟ କରୁଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରିକି ଯାଇକି ମଧ୍ୟ ଆପଣ ସବୁ ଦେଖିପାରିବେ। ଦେଖିପାରିଲା ପରେ ବି ନିଜର ଆଇଡ଼ିଆ ଗେନ୍ କରିବେ, ଆଇଡ଼ିଆ ଗେନ୍ କରିସାରିଲା ପରେ ନିଜର ଲ୍ୟାଣ୍ଡକୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଡେଭଲପ୍ କରିବେ, କିନ୍ତୁ ସମୟ ଲାଗିବ, ଧୈର୍ଯ୍ୟର ସହିତ ରହିକିରି ଏ ଜିନିଷକୁ ସବୁ କରିବାକୁ ପଡ଼ିବ। ଆମେ ଯଦି କହିବା ପ୍ରଥମ ବର୍ଷ ଇନଭେଷ୍ଟ କରିବା, ସେକେଣ୍ଡ ବର୍ଷକୁ ଆଉଟ୍ ଅନ୍ ପାଇଯିବା, ଇନକମ୍ ପାଇଯିବା, ସେଇଟା ଭୁଲ ଧାରଣା, କିନ୍ତୁ ସମୟ ଲାଗିବ। ସବୁ ଧୈର୍ଯ୍ୟର ସହିତ ସବୁ ଜିନିଷ କଲେ ଆସ୍ତେ ଆସ୍ତେ ଆପଣ ବହୁତ କମ୍ କରିପାରିବେ, ଏବଂ ଆପଣଙ୍କ ସହିତ ମଧ୍ୟ ଆଉ 5 ଜଣ ଚାଷୀଙ୍କୁ ବି ଆପଣ ସେଠି ରଖିକିରି, 5 ଜଣ ପରିବାରକୁ ରଖିକି ସେଠି ତାଙ୍କ ଭରଣ ପୋଷଣ ଦେଇପାରିବେ, ବହୁତ ଉନ୍ନତି କରିବେ।
1: ଠିକ କଥା କହିଲେ, କାରଣ ଆମର ଦେଶର ଯିଏ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଅଛନ୍ତି, ସିଏ ମଧ୍ୟ ସବୁବେଳେ ଆହ୍ୱାନ ଦିଅନ୍ତି ଯେ ତମେ ସ୍ୱାବଲମ୍ବୀ ହୁଅ ଏବଂ ନିଜେ କିଛି କରିବା ପାଇଁ ଚେଷ୍ଟା କର, ତାଦ୍ୱାରା ଅନ୍ୟମାନଙ୍କୁ କିଛି ଇନସ୍ପାୟର କର, ଆପଣଙ୍କଠୁ କିଛି ଶିଖିପାରିବେ। ଆପଣ ବୋଧେ ଇନସ୍ପାୟାର ହେଇକି ଏଇ କାର୍ଯ୍ୟ କ'ଣ କରିଛନ୍ତି କି?
0: ଜାଣିଲି ମୋର ଲ୍ୟାଣ୍ଡ ଅଛି, ଗଭର୍ଣ୍ଣମେଣ୍ଟର ସବୁ ଏ ସ୍କିମ୍ ଅଛି, ସେଠୁ ସବସିଡି ମଧ୍ୟ ଏଇ ପ୍ରକାର ମିଳିପାରିବ, ଆମେ କେତେ ଇନଭେଷ୍ଟ କରିପାରିବା, ଆମର କାପାସିଟି କେତେ ଅଛି, ସବୁ ଜିନିଷ ଜାଣିସାରିଲା ପରେ ଏ ଜିନିଷକୁ ମୁଁ ଖର୍ଚ୍ଚ କରିଥିଲି ଏବଂ ଏତେ ବି ସମୟ ଦେଇଥିଲି। ତାପରେ ଆସ୍ତେ ଆସ୍ତେ ମୁଁ ଦେଖିଲି ଯେ ନାଇଁ, ଏଥିରେ କିଛି ବି ଇନକମ୍ ହେଇପାରିବ, ବହୁତ ଭଲ ଇନକମ୍ ହେଇପାରିବ, ସେଥିପାଇଁ ଏତେ ସମୟ ଦେଇଛି।
1: ବର୍ତ୍ତମାନ ବାର୍ଷିକ ହାରାହାରି କେତେ ଆପଣଙ୍କ ରୋଜଗାର ହେଉଛି?
0: ବର୍ତ୍ତମାନ ସବୁ ଖର୍ଚ୍ଚ ବାର୍ଚ୍ଚ ଯାଇକି ମିନିମମ୍ 6-7 ଲକ୍ଷ ଆସୁଛି ଆନୁଆଲି, ଆଉ ଆସ୍ତେ ଆସ୍ତେ ତାକୁ ବଢ଼େଇବା ପାଇଁ ମୋର ପ୍ରୋଗ୍ରାମ ଚାଲିଛି। ଏଥିରେ କିଛି ଜିନିଷ ବି ଆଡ୍ ହେଇପାରିବ, ଫାର୍ମ ହାଉସ୍ରେ ପୋଲଟ୍ରି ହଉ, ଭେଟନାରୀ ଏ ଜିନିଷ ସବୁ ଆଡ୍ ହେଇନି, କେବଳ ଫିସରୀ ହର୍ଟିକଲଚର୍ରେ ଅଛି, ଆଉଥିରେ ଆଉ କିଛି ଜିନିଷ ଆଡ୍ ହେଲେ ବହୁତ ଇନକମ୍ ବାହାରିପାରିବ।
1: ଯା ହଉ ଭାଇ, ଆପଣଙ୍କ କଥା ଶୁଣିକି ଭାରି ଖୁସି ଲାଗିଲା, ଆପଣ ସହିତ ଦେଖା ହେଲା, ଏବଂ ଗୋଟେ ନୂତନ ଚିନ୍ତାଧାରା ମଧ୍ୟ ଆମ ଯୁବପିଢ଼ି ମାନେ ପାଇବେ ଏବଂ କିଛି ଶିଖିବାକୁ ପାଇବେ। ଅଶେଷ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସାର୍।

ଶୁଣିଲେ ତ ଶ୍ରୋତା ବନ୍ଧୁ, ଚାକିରି ଖୋଜୁଥିବା ହାତଠାରୁ ଚାକିରି ସୃଷ୍ଟି କରୁଥିବା ହାତ ଅଧିକ ମୂଲ୍ୟବାନ ଅଟେ। କୃଷି ହେଉଛି ସମୃଦ୍ଧିର ମୂଳ ମନ୍ତ୍ର। କୃଷିକୁ ଆପଣାଅ, ଆତ୍ମନିର୍ଭର ସୁହ, ମାଟି ସହ ଯୋଡ଼ି ହେଲେ ଜୀବନ ସହ ଯୋଡ଼ି ହେବ, ଏହା ହେଉଛି ଏ ଭାଇଙ୍କର ବାର୍ତ୍ତା। ତେବେ ଆମର ଏହି କାର୍ଯ୍ୟକ୍ରମ ତରଫରୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଯିଏକି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ଏବଂ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି। ଯଦି ଆଜିର ଯୁବପିଢ଼ି ସମସ୍ତେ ସ୍ୱାବଲମ୍ବୀ ହେବେ ଏବଂ ଏଭଳି ଚିନ୍ତାଧାରା ରଖିବେ, ତେବେ ନିଜର ଉନ୍ନତି ସହିତ ଦେଶର ମଧ୍ୟ ଉନ୍ନତି କରିପାରିବେ, ଏହା ହିଁ ଆଜିର ମୂଳ ମନ୍ତ୍ର। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଏହି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣମାନେ ମତାମତ ଦେବାକୁ ଭୁଲିବେନି। ଆମ ଠିକଣା ବାଟେଘାଟେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ 752001। ଆପଣମାନଙ୍କ ଠାରୁ ବିଦାୟ ନେଉଛି ଉପସ୍ଥାପନାରେ ମୁଁ ବିଭୂତି। ନମସ୍କାର।

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ବାଟେଘାଟେର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ବିଭୂତିଭୂଷଣ ମିଶ୍ର। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ

ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଆରମ୍ଭ କରୁଛୁ ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ସୋନୁ ନିଗମ ଏବଂ ଶ୍ରିୟା ଘୋଷଲଙ୍କ ମିଳିତ କଣ୍ଠରେ ଜାଭେଦ ଅଖ୍ତରଙ୍କ ଗୀତ ରଚନା ଏବଂ ଅନୁ ମଲ୍ଲିକଙ୍କ ସଙ୍ଗୀତ ସଂଯୋଜନାରୁ। କଥାଚିତ୍ର ଏଲ୍ଓସି।

ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରସାରଣ ହେଉଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ହିନ୍ଦୀ କଥାଚିତ୍ର ଦିଲ୍ ହେ ତୁମ୍ହାରାରୁ କୁମାର ସାନୁ, ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣଙ୍କ ସମବେତ କଣ୍ଠରେ, ସଙ୍ଗୀତ ସଂଯୋଜନାରେ ନଦୀମ ଶ୍ରାବନ୍ତ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନା ଏବଂ ପ୍ରୀତଙ୍କ ସଙ୍ଗୀତ ସଂଯୋଜନାରୁ କଣ୍ଠରେ ସଜାଇଛନ୍ତି ଅରିଜିତ ସିଂ। ଗୀତଟି ରହିଛି ପାନ୍ଥମ୍ କଥାଚିତ୍ରରୁ।

ବର୍ତ୍ତମାନ ଶୁଣିନେବା ଗୀତଟିକୁ ହିନ୍ଦୀ କଥାଚିତ୍ର ହିରୋପନ୍ତୀର ମୋହିତ ଚୌହାନଙ୍କ କଣ୍ଠରେ, ସଙ୍ଗୀତ ସଂଯୋଜନା ସାଜିଦ୍ ୱାଜିଦ୍।

0: ମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ନିରାମୟର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସୁପ୍ରିୟା ପଟ୍ଟନାୟକ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଖରାଦିନେ ସୁସ୍ଥ ରହିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା, ହାଲୁକା ଖାଦ୍ୟ ଖାଇବା ଏବଂ ସୂର୍ଯ୍ୟଙ୍କ ତୀବ୍ର କିରଣରୁ ଶରୀରକୁ ରକ୍ଷା କରିବା ସବୁଠାରୁ ଜରୁରୀ। ଦିନକୁ ଅତି କମ୍ରେ 3-4 ଲିଟର ପାଣି ପିଇବା ଉଚିତ। ଶରୀରରେ ଲୁଣ ଓ ପାଣିର ଅଭାବ ପୂରଣ କରିବା ପାଇଁ ଲେମ୍ବୁ ପାଣି ଏବଂ ଲସି ଭଳି ପାନୀୟ ଗ୍ରହଣ କରିବା ଉଚିତ। ତେଲିଆ ଓ ମସଲାଯୁକ୍ତ ଖାଦ୍ୟ କମ୍ ଖାଇବା। ହାଲୁକା ଖାଦ୍ୟ ଯେପରିକି ପଖାଳ, ମୌସୁମୀ ଫଳ ଅର୍ଥାତ୍ ତରଭୁଜ, ଆମ୍ବ, ଲେମ୍ବୁ ଇତ୍ୟାଦି ଡାଏଟ୍ରେ ସାମିଲ କରିବା। ଦ୍ୱିପ୍ରହର 12:00-4:00 ପର୍ଯ୍ୟନ୍ତ ଅଯଥା ଖରାରେ ବାହାରକୁ ଯିବା ନାହିଁ। ଯଦି ଯିବାକୁ ପଡେ ତେବେ ପୁରା ଶରୀର ଘୋଡ଼ାଇ ହେଲା ଭଳି ପୋଷାକ ଏବଂ ଆଖି ପାଇଁ ସନ୍ଗ୍ଲାସ୍ ବ୍ୟବହାର କରିବା। ଖରାଦିନରେ ବାନ୍ତି, ଝାଡ଼ା ଓ ଫୁଡ୍ ପଏଜନିଂ ହେବାର ଆଶଙ୍କା ଅଧିକ ଥାଏ, ତେଣୁ ସଦାସର୍ବଦା ସତେଜ ଓ ଘରେ ତିଆରି ସ୍ୱଚ୍ଛ ଖାଦ୍ୟ ଖାଇବା, କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଅଂଶୁଘାତର ଲକ୍ଷଣ ଯେମିତି ମୁଣ୍ଡ ବ୍ୟଥା, ବାନ୍ତି, ଅତ୍ୟଧିକ ଦୁର୍ବଳତା ଦେଖାଦେଲେ ତୁରନ୍ତ ଛାଇକୁ ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ଗ୍ରହଣ କରିବା। ଶ୍ରୋତା ବନ୍ଧୁ, ଖରାକୁ ଆମେ ଅଟକାଇ ପାରିବା ନାହିଁ, କିନ୍ତୁ ସଚେତନତା ଦ୍ୱାରା ଖରାଜନିତ ରୋଗକୁ ଅଟକାଇ ପାରିବା। ସୁସ୍ଥ ରହିବା ଆମ ହାତରେ, ଟିକେ ସାବଧାନ ହେଲେ ଖରାଦିନ ବି ଉପଭୋଗ୍ୟ ହୋଇପାରିବ। ଶ୍ରୋତାବନ୍ଧୁ, ଆମ ଶରୀର ଏକ ଜଟିଳ ଯନ୍ତ୍ର ସଦୃଶ। ଏହି ଯନ୍ତ୍ରକୁ ସୁଚାରୁ ରୂପେ ଚଳାଇବା ପାଇଁ ବିଭିନ୍ନ ଗ୍ରନ୍ଥିର ହରମୋନ ନାମକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ହରମୋନକୁ ଶରୀରର ଦୂତ ବା ସନ୍ଦେଶ ବାହକ କୁହାଯାଏ। ଏହା ରକ୍ତ ମାଧ୍ୟମରେ ଶରୀରର ଏକ ଅଂଶରୁ ଅନ୍ୟ ଅଂଶକୁ ଯାଇ ବିଭିନ୍ନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଭୋକ ଲାଗିବା, ନିଦ ଆସିବା, ମାସିକ ଋତୁସ୍ରାବ ହେବା, ଗର୍ଭଧାରଣ, ମାନସିକ ସ୍ଥିତି, ଓଜନ ନିୟନ୍ତ୍ରଣ ଏପରିକି ହୃଦସ୍ପନ୍ଦନଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ପର୍ଯ୍ୟନ୍ତ ସବୁକିଛି ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଯେତେବେଳେ ଶରୀରରେ ହରମୋନର ପରିମାଣ ଆବଶ୍ୟକତାଠାରୁ କମ୍ ବା ଅଧିକ ହୋଇଯାଏ ସେତେବେଳେ ଶରୀରର ସନ୍ତୁଳନ ବିଗିଡ଼ିଯାଏ। ତେଣୁ ଶ୍ରୋତାବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜୁଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର। ସେ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏଣ୍ଡୋକ୍ରାଇନୋଲୋଜିଷ୍ଟ ପ୍ରଫେସର ଡକ୍ଟର ସମ୍ବିତ କୁମାର ଦାସ। ସାର୍ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ନମସ୍କାର
0: ସାର୍। ଆଜି ଯେମିତି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜିଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ, ତେଣୁ ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ହରମୋନ କହିଲେ କଣ ବୁଝିବା, ଆଉ ହରମୋନାଲ ଇମ୍ବାଲାନ୍ସ ସେଇଟା ପୁଣି କଣ?
1: ହରମୋନ କହିଲେ ଆମେ ବେସିକାଲି କେତେ ଗୁଡା କେମିକାଲ ସବଷ୍ଟାନ୍ସେସ ଆମ ବଡିରେ କ୍ଷରିତ ହେଇଥାଏ, ଯୋଉଟା କି ଗୋଟେ ଅର୍ଗାନରୁ ବା ଗ୍ଲାଣ୍ଡସରୁ ବାହାରେ ଏବଂ ଡିଫରେଣ୍ଟ ଜାଗା

0: ଡିଫରେଣ୍ଟ ବଡି ପାର୍ଟସ୍ ରେ କାମ କରେ। ସୋ ସେଇଟାକୁ ଆମେ ହରମୋନ୍ କହିଥାଉ। ତ ହରମୋନ୍ ବେସିକାଲି ବିଭିନ୍ନ ଗ୍ରନ୍ଥି ବା ଗ୍ଲାଣ୍ଡରୁ ବାହାରି ଥାଏ, ଆଉ ଆମର ସେଇ ଯୋଉ ଗ୍ଲାଣ୍ଡସ୍ ଗୁଡା ବା ଗ୍ରନ୍ଥି ଗୁଡା ବଡିର ବିଭିନ୍ନ ଜାଗାରେ ଅଛି। ଫର ଏକ୍ସାମ୍ପଲ୍, ମୁଁ ଯଦି ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ କହିବି, ତାହେଲେ ଆମର ମାନେ ମସ୍ତିଷ୍କର ତଳ ଭାଗରେ ଗୋଟେ ଗ୍ଲାଣ୍ଡ ଅଛି, ଯାହାକୁ କି ଆମେ ପିଟ୍ୟୁଟାରୀ ଗ୍ଲାଣ୍ଡ କହିଥାଉ, ଯୋଉଟାକୁ କି ଆମେ ମାଷ୍ଟର ଅଫ୍ ଅଲ୍ ଗ୍ଲାଣ୍ଡସ୍ କହିଥାଉ। ତା ତଳକୁ ଯଦି ଆସିବା, ଆମର ସେଇଠି ଗୋଟେ ଆଗରେ ଗଳାର ଆଗରେ ଗୋଟେ ଗ୍ରନ୍ଥି ଅଛି, ଯାହାକୁ କି ଆମେ ଥାଇରଏଡ୍ ବୋଲି କହିଥାଉ, ଏବଂ ଥାଇରଏଡ୍ ପଛରେ ପାରାଥାଇରଏଡ୍ ବି ଥାଏ। ତାଠୁ ଯଦି ଆମେ ତଳକୁ ଯିବା, ସେଇଥିରେ ଆମର ପାନକ୍ରିଆସ୍ ବୋଲି ବା ଅଗ୍ନାଶୟ ବୋଲି ଯୋଉଟା ଆମେ ସମସ୍ତେ ଜାଣିଥାନ୍ତି, ଆମର ପେଟ ଭିତରେ ଥାଏ। ଅଗ୍ନାଶୟରୁ ଆମର ଇନ୍ସୁଲିନ୍ ବାହାରେ, ଗ୍ଲୁକାଗନ୍ ବାହାରେ, ଏବଂ ଅନ୍ୟ କେତେଟା ହରମୋନ୍ସ ମଧ୍ୟ ବାହାରେ। ସିମିଲାରଲି ଆମର ଯଦି ବ୍ରୁକକ୍ ବା କିଡନି ଉପରକୁ ଯିବା, ସେଠାରେ ଗୋଟେ ସୁପ୍ରାନେଲାନ୍ ବା ଆଡ୍ରିନାଲ୍ ଗ୍ଲାଣ୍ଡ ବୋଲି ଗୋଟେ ଥାଏ, ଯୋଉଟାରେ କି ଆମର କର୍ଟିସୋଲ ସିକ୍ରିସନ୍ ବା ପାରାସିମ୍ପାଥେଟିକ୍ ସିମ୍ପାଥେଟିକ୍ ସିକ୍ରିସନ୍ ଏଗୁଡା ସବୁ ହେଇଥାଏ। ତା ଛଡା ଆମର ପୁରୁଷମାନଙ୍କ କ୍ଷେତ୍ରରେ ଯୋଉଟା ଆମର ଗୋନାଡ୍ସ ବା ଟେଷ୍ଟିସ୍ ଯୋଉଟା ଆମେ କହିଥାଉ, ସେଇଟା ମଧ୍ୟ ଗୋଟେ ଗ୍ଲାଣ୍ଡ, ଏବଂ ସ୍ତ୍ରୀ ଲୋକଙ୍କ ପାଖରେ ଯୋଉଟା କି ଆମେ ଓଭରିଜ୍ କହିଥାଉ, ସେଇଟା ମଧ୍ୟ ଗୋଟେ ଗ୍ଲାଣ୍ଡ। ତ ଏଇ ସବୁ ଯାକ ଆମ ବଡିର ଡିଫରେଣ୍ଟ ଗ୍ଲାଣ୍ଡ, ଆଉ ସେଇଠୁ ଯୋଉ କେମିକାଲ୍ସ ବାହାରେ ବା ଯୋଉ ବିଭିନ୍ନ ପ୍ରକାର ଅଣୁ ବାହାରେ ଯୋଉଟା କି ଆମର ବିଭିନ୍ନ କାମରେ ଆସେ, ତାକୁ ଆମେ ହରମୋନ୍ସ ବୋଲି କହିଥାଉ।
1: ଆଜ୍ଞା, ସାଧାରଣ ଲକ୍ଷଣ କଣ ସବୁ ରହିଛି ଯେ ଆମେ ଜାଣିପାରିବା ଯେ ଜଣଙ୍କ ଠାରେ ହରମୋନାଲ ଇମ୍ବାଲାନ୍ସ ଦେଖାଯାଉଛି ବା ହରମୋନ ଜନିତ ଅସନ୍ତୁଳନ ଦେଖାଯାଉଛି?
0: ଆଜ୍ଞା, ସୋ ହରମୋନ୍ସ ଗୋଟେ, ମୁଁ ଯେମିତି କହିଲି, ଗୋଟେ ବହୁତ ବଡ ବ୍ରଡ୍ ଟର୍ମ, ଆଉ ସେ ଯୋଉ ବିଭିନ୍ନ ଗ୍ଲାଣ୍ଡ ରୁ ବାହାରିଥାଏ, ଯେହେତୁ ବିଭିନ୍ନ ଗ୍ଲାଣ୍ଡ ରୁ ବିଭିନ୍ନ ହରମୋନ୍ସ ବାହାରିଥାଏ, ତ ଯଦି ଯୋଉ ଗ୍ଲାଣ୍ଡ ର ଯୋଉ ହରମୋନ୍ ର ପ୍ରୋବ୍ଲେମ୍ ହବ, ସେ ତାର ପ୍ରୋବ୍ଲେମ୍ ବାହାରିପାରେ ବା ତାର ସିମ୍ପଟମ୍ସ ବା ଆମର ଲକ୍ଷଣ ଦେଖା ଦେଇପାରେ। ସବୁଠୁ କମନ୍ ହରମୋନାଲ ଇମ୍ବାଲାନ୍ସ ଯଦି ଆମେ କହିବା, ତାହେଲେ ଆମେ ସେଟା ଡାଇବେଟିସ୍ କୁ ହିଁ ବୁଝେଇଥାଉ। ଡାଇବେଟିସ୍ ଗୋଟେ ପ୍ରମୁଖ ହରମୋନାଲ ଇମ୍ବାଲାନ୍ସ। ସେଇଥିରେ କଣ ଥାଏ, ଆମର ଇନ୍ସୁଲିନ୍ ଯୋଉଟା ମେନ୍ ହରମୋନ୍ ବଡିର, ଯୋଉଟାକୁ କି ଗ୍ଲୁକୋଜ୍ କୁ କଣ୍ଟ୍ରୋଲ କରେ, ଯଦି ସେଇଟା ଠିକ ଭାବରେ କ୍ଷରଣ ହଉନଥାଏ, ବା ଯଦି ବି ଠିକ କ୍ଷରଣ ହଉଥାଏ, ଯଦି ଠିକରେ କାମ ନ କରେ, ତାହାକୁ ଆମେ ମଧୁମେହ ବା ଡାଇବେଟିସ୍ ବୋଲି କହିଥାଉ। ଦ୍ୱିତୀୟ କମନ୍ ହରମୋନାଲ ଇମ୍ବାଲାନ୍ସ ହେଲା ଥାଇରଏଡ୍। ଥାଇରଏଡ୍ ରୁ ଯୋଉ ହରମୋନ୍ ବାହାରେ, ଆମର T3 T4 ବୋଲି ହରମୋନ୍ସ ଥାଏ, ସେଇଟା ଯଦି ଅଧିକ ପରିମାଣର କ୍ଷରିତ ହୋଇଥାଏ, ତାକୁ ଆମେ ଥାଇରୋଟକ୍ସିକୋସିସ୍ ବୋଲି କହିଥାଉ, ଆଉ ଯଦି ସେଟା କମ୍ ପରିମାଣର କ୍ଷରିତ ହୋଇଥାଏ, ଆମେ ତାକୁ ହାଇପୋଥାଇରଏଡିଜମ୍ ବୋଲି କହିଥାଉ। ତାର ବିଭିନ୍ନ ପ୍ରକାର ସିମ୍ପଟମ୍ସ ଥାଏ, ଯେମିତି ଓଜନ ବଢିବା ବା ଓଜନ କମିବା, ହେୟାର ଫଲ୍ ହବା, ଋତୁସ୍ରାବରେ ଅନିୟମିତତା ହବା, ତ ସେଗୁଡା ସବୁ ଥାଇରଏଡ୍ ର ଲକ୍ଷଣ। ସିମିଲାରଲି ଯଦି ଆମର ଅଣ୍ଡକୋଷରେ ପୁରୁଷମାନଙ୍କର ପ୍ରୋବ୍ଲେମ୍ ହେଲା କି ସ୍ତ୍ରୀ ଲୋକମାନଙ୍କର ଓଭରିଜ୍ ରେ ପ୍ରୋବ୍ଲେମ୍ ହେଲା, ତାହେଲେ ବିଭିନ୍ନ ପ୍ରକାର ସ୍ତ୍ରୀ ଲୋକମାନଙ୍କର ହରମୋନାଲ ପ୍ରୋବ୍ଲେମ୍ ହିସାବରେ ଆମର ଯେମିତି ପିରିୟଡ୍ସ ଇରେଗୁଲାର ହେଇପାରେ ବା ଋତୁସ୍ରାବ ଇରେଗୁଲାର ହେଇପାରେ, ଇନଫର୍ଟିଲିଟି ବା ଛୁଆ ହବାରେ ବାନ୍ଧ୍ୟାପଣ ହେଇପାରେ, କିମ୍ବା ସ୍ତ୍ରୀ ଲୋକମାନଙ୍କ କେତେକ କ୍ଷେତ୍ରରେ ଦେଖିଥିବେ ମୁହଁରେ ବା ଦେହରେ ବେଶି ହେୟାର ଗ୍ରୋଥ କରିଥାଏ, ଯୋଉଟାକୁ କି ଆମେ ହିର୍ସୁଟିଜମ୍ ବୋଲି କହିଥାଉ। ସିମିଲାରଲି ମେଲ୍ସ ମାନଙ୍କର ବା ପୁରୁଷମାନଙ୍କର ଯଦି ଅଣ୍ଡକୋଷର ହରମୋନ୍ ରେ ପ୍ରୋବ୍ଲେମ୍ ହେଲା, ତାହେଲେ ଟେଷ୍ଟୋଷ୍ଟେରନ୍ କମିଗଲେ ତାଙ୍କର ବେସିକାଲି ପୁରୁଷତ୍ୱ କମିଯାଇଥାଏ, ଇନଫର୍ଟିଲିଟି ଦେଖା ଦେଇପାରେ, ତାଙ୍କର ଦାଢି ସବୁ କମିଯାଇପାରେ। ସୋ ଏଗୁଡ଼ା ସବୁ ହେଲା ବିଭିନ୍ନ ହରମୋନ୍ ଡେଫିସିଏନ୍ସି ବା ଏକ୍ସେସିଭ୍ ର ଲକ୍ଷଣ ଥାଏ।
1: ଆଜ୍ଞା, ମୁଖ୍ୟ କାରଣ ସାର୍ ସବୁ କଣ ରହିଛି ଯେ ସେଥିରୁ ଆମେ ଜାଣିପାରିବା ହରମୋନରେ ଅସନ୍ତୁଳନ ଆରମ୍ଭ ହେଲାଣି ବୋଲି?
0: ମୁଖ୍ୟତଃ ହେଲା ସବୁ ଗ୍ଲାଣ୍ଡ ହିସାବରେ ଆମେ ଡିଟେକ୍ଟ କରିଥାଉ। ଏଣ୍ଡୋକ୍ରାଇନୋଲୋଜି ଯୋଉ ଆମର ପାଠ, ସେଟା ଗୋଟେ ବିଶାଳ ବା ବୃହତ ପାଠ ଗୋଟେ ବେସିକାଲି, ମାନେ ସେଟା ସବୁ ହରମୋନର ଅଧିକା ହେଲେ କଣ ହେଇପାରେ, କମ୍ ହେଲେ କଣ ହେଇପାରେ, ଆଉ ସବୁର ସିମ୍ପଟମ୍ସ ଅଲଗା ଅଲଗା ଥାଇପାରେ। ତ ଯୋଉ ହରମୋନର ପ୍ରୋବ୍ଲେମ୍ ଅଛି, ଆମେ ସେଇ ହରମୋନକୁ ଟାର୍ଗେଟ୍ କରିକି ଆମେ ଡାଇଗ୍ନୋସିସ୍ କରିଥାଉ। ଫର ଏକ୍ସାମ୍ପଲ୍, ଡାଇବେଟିସ୍ ମୁଁ ଯେମିତି କହିଲି ଏକ ମୁଖ୍ୟ ହରମୋନାଲ ପ୍ରୋବ୍ଲେମ୍, ଯୋଉଥିକି ପାଇଁ କି ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟ ମାନଙ୍କୁ ଦେଖାନ୍ତୁ। ଆପଣ ଏଣ୍ଡୋକ୍ରିନୋଲୋଜିଷ୍ଟ କୁ ଦେଖିଲେ ପ୍ରପର ଡାଇବେଟିସ୍ ର ଟ୍ରିଟମେଣ୍ଟ ହେଇପାରିବ। ଥାଇରଏଡ୍ ର ପ୍ରୋବ୍ଲେମ୍ ହେଲେ ଏଣ୍ଡୋକ୍ରିନୋଲୋଜିଷ୍ଟ କୁ ଦେଖାନ୍ତୁ। ଆଜିକାଲି ବହୁ ପରିମାଣର ଆମର ମେଦବହୁଳତା ବା ଓବେସିଟିର ଲୋକ ଆସୁଛନ୍ତି, ସେଇଟା ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ହରମୋନାଲ ଇମ୍ବାଲାନ୍ସ। ତ ଛୁଆମାନଙ୍କର ହାଇଟ୍ ବଢୁନି, ତ ସେଇଟା ମଧ୍ୟ ଗୋଟେ ଗ୍ରୋଥ ହରମୋନର ପ୍ରୋବ୍ଲେମ୍। ସିମିଲାରଲି ଇନଫର୍ଟିଲିଟି ହବା, ଅସ୍ଟିଓପୋରୋସିସ୍ ବା ଅସ୍ଥିଟା ପୋରୁଆ ହେଇଯିବା, ଥାଇରଏଡ୍ ର ଇମ୍ବାଲାନ୍ସ ହେବା, ତ ସେଗୁଡା ସବୁ ହରମୋନାଲ ଇମ୍ବାଲାନ୍ସ ର ଲକ୍ଷଣ ଗୁଡିକ।
1: ସାର୍, ଆପଣ ଯେମିତି ଛୋଟ ପିଲାଙ୍କ କଥା କହିଲେ, ଛୋଟ ପିଲାଙ୍କ ଠାରେ ହରମୋନ ଜନିତ ସମସ୍ୟା ଉପୁଜି ପାରେ କି? ଆଉ ତା ସହିତ ଲକ୍ଷଣ ଉପରେ ସମ୍ୟକ ଧାରଣା ଦିଅନ୍ତୁ।
0: ଛୋଟ ପିଲାମାନଙ୍କର ବି ହରମୋନ୍ ଡେଫିସିଏନ୍ସି ହେଇପାରେ, ଆଉ ଯଦି ଛୁଆମାନଙ୍କୁ ହରମୋନ୍ ଡେଫିସିଏନ୍ସି ହେଲା, ଯେମିତିକି ମୁଁ କହିଲି ଗ୍ରୋଥ ହରମୋନ୍ ଡେଫିସିଏନ୍ସି ହେଲା, ତାହେଲେ ତାଙ୍କର ବାଙ୍ଗରାପଣ ଆସିଯାଏ, ସେମାନେ ହାଇଟ୍ ଆଉ ଗ୍ରୋଥ କରିପାରନ୍ତିନି, ଆଉ ସେମାନେ ସର୍ଟ ଷ୍ଟେଚର ହୁଅନ୍ତି। ସୋ ଆମେ ସେଇ ଛୁଆମାନଙ୍କୁ ଯଦି ଠିକ ଟାଇମରେ ରୋଗ ନିରାକରଣ କରିପାରିଲେ, ଆମେ ପ୍ରପର ନିଦାନ କରିପାରିଲେ ବା ଟେଷ୍ଟ କରିକି ଜାଣିପାରିଲେ, ଆଉ ଆମେ ଯଦି ଗ୍ରୋଥ ହରମୋନ୍ ତାଙ୍କୁ ଠିକ ଟାଇମରେ ଦେଲେ, ତାହେଲେ ତାଙ୍କ ହାଇଟ୍ର ଉଚ୍ଚତା ବଢିଥାଏ। ସେମିତି ଥାଇରଏଡ୍ ର ପ୍ରୋବ୍ଲେମ୍ ବି ଛୁଆମାନଙ୍କୁ ହେଇଥାଏ, ଯୋଉଥିରେ କି ସେମାନଙ୍କର IQ କମିଯାଏ।

0: ଟିକେ ମୋଟା ହେଇଯାନ୍ତି, ସର୍ଟ ହାଇଟ୍ ହେଇଯାନ୍ତି, ତ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଥାଇରଏଡ୍ ହରମୋନ ଯଦି ଆମେ ଡାଇଗ୍ନୋସ କରିକି ଦବା ତାହେଲେ ତାଙ୍କ କ୍ଷେତ୍ରରେ ସେସବୁ ପ୍ରୋବ୍ଲେମ୍ ଦେଖା ଦିଏନି।
1: ଖାଦ୍ୟ କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ଶୁଣନ୍ତୁ, ଖାଦ୍ୟ ହେଲା ସବୁଯାକ ହରମୋନ୍ସ ଆର୍ ଡିପେଣ୍ଡେଣ୍ଟ ଅନ୍ ଏନର୍ଜି ବାଲାନ୍ସ, ବଡିର କେମିତି ଏନର୍ଜି ସିଷ୍ଟମ୍ ଅଛି। ସୋ ଆମେ ଯଦି ଅଧିକା ପରିମାଣର ଖାଇବା କି ବହୁତ କମ୍ ପରିମାଣର ଖାଇବା ତାହେଲେ ମଧ୍ୟ ଆମର ହରମୋନ୍ ଇମ୍ବାଲାନ୍ସ ହେଇପାରେ। ସୋ ମୁଖ୍ୟ ହରମୋନ୍ ଇମ୍ବାଲାନ୍ସ ୱିଥ୍ ଖାଦ୍ୟ ସାଙ୍ଗେ ଯୋଉଟା ରିଲେଟେଡ୍ ସେଇଟା ହେଲା ମେଦବହୁଳତା। ଅଧିକା ପରିମାଣର ଖାଦ୍ୟ ଖାଉଛେ ତାହେଲେ ସେଇ ଏନର୍ଜି ବଡିରେ ଷ୍ଟୋର୍ ହେଇଯାଉଛି, ହରମୋନ୍ ଇମ୍ବାଲାନ୍ସ ହେଉଛି ଏବଂ ତା ଦ୍ଵାରା ଆପଣଙ୍କ ବଡି ୱେଟ୍ ବଢୁଛି। ସୋ ସେଇଟା ହେଲା ଗୋଟେ ଓବେସିଟି ମଧ୍ୟ ଖାଦ୍ୟ ସାଙ୍ଗେ ରିଲେଟେଡ୍ ଥାଏ।
1: ଆଜ୍ଞା ସାର୍, ଆଜିକାଲି ଯେମିତି ସମସ୍ତେ ସେଡେଣ୍ଟାରୀ ଲାଇଫ ମେଣ୍ଟେନ କରୁଛନ୍ତି, ତ ଜୀବନଶୈଳୀରେ ପରିବର୍ତ୍ତନ ଏହା କ'ଣ ହର୍ମୋନାଲ ଇମ୍ବାଲାନ୍ସ ଜନିତ ସମସ୍ୟାକୁ ଡାକି ଆଣିପାରେ କି?
0: ବହୁ ପରିମାଣରେ ସତ୍ୟ ମଧ୍ୟ, ଯଦି ଆମେ ନିଜର ଜୀବନଶୈଳୀଟାକୁ ଠିକ ନ କଲେ, ଯଦି ସବୁବେଳେ ଆମେ ବସି ରହିଲେ କାମ ନ କଲେ ତାହେଲେ ଆମର ମେଟାବଲିଜିମ ଡିରେଞ୍ଜ ହେଇଯାଏ। ମେଟାବଲିଜିମ ମାନେ ଆମେ ବଡିର ବ୍ୟାଟେରୀ ସିଷ୍ଟମ କହୁ, ତ ସେଇଟା ସ୍ଲଗିସ୍ ହେଇଯାଏ, ତାହେଲେ ବିଭିନ୍ନ ପ୍ରକାର ହର୍ମୋନାଲ ଇମ୍ବାଲାନ୍ସ ଦେଖା ଦେଇଥାଏ। ସୋ ଲାଇଫ ଷ୍ଟାଇଲ ଠିକ କଲେ ଆପଣ ବହୁ ପରିମାଣରେ ଆପଣଙ୍କ ହର୍ମୋନାଲ ଇମ୍ବାଲାନ୍ସ ଠିକ କରିପାରିବେ, କିନ୍ତୁ ଏଇଟା ନୁହଁ ଯେ ଆପଣ ଲାଇଫ ଷ୍ଟାଇଲ ହିଁ କଲେ ସବୁ ଠିକ ହବ। ତାର ବହୁତ ଗୁଡ଼େ ରିଜନ ଅଛି, ବହୁତ ଗୁଡ଼େ କାରଣ ଅଛି, ତ ସବୁ କାରଣକୁ ଆପଣଙ୍କ ଏଣ୍ଡୋକ୍ରିନୋଲୋଜିଷ୍ଟକୁ ପରାମର୍ଶ କ୍ରମେ ଠିକ କରିବାର ଅଛି।
1: ତେବେ ସାର୍, ମାନସିକ ସ୍ୱାସ୍ଥ୍ୟ ଆଉ ନିଦ ଉପରେ ଏହାର ପ୍ରଭାବ କିପରି ରହିଥାଏ?
0: ମାନସିକ ସ୍ୱାସ୍ଥ୍ୟ ଆଉ ନିଦ ଉପରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଆମର ମୁଁ ଯେମିତି ଗୋଟେ ଆପଣ ମୁଁ ପ୍ରଥମେ କହିଥିଲି ଯେ ଆମର କିଡନୀ ବା ବୃକକ ଉପରେ ଦୁଇଟା ଗ୍ରନ୍ଥି ଅଛି ଯୋଉଟାକୁ କି ଆମେ ଆଡ୍ରିନାଲ ଗ୍ଲାଣ୍ଡସ କହିଥାଉ। ଯଦି ଆମର ମାନସିକ ଚାପ ବଢିଯାଏ ତାହେଲେ ସେ ଆଡ୍ରିନାଲ ଗ୍ଲାଣ୍ଡସ ରୁ ଗୋଟେ ହରମୋନ୍ ସିକ୍ରେଟ୍ ହୋଇଥାଏ ଯୋଉଟାକୁ କି ଆମେ କର୍ଟିକୋ ଷ୍ଟିରଏଡ୍ ବୋଲି କହିଥାଉ, ଏବଂ ଆଡ୍ରିନାଲିନ ନର ଆଡ୍ରିନାଲିନ ମଧ୍ୟ ଅଧିକା ସିକ୍ରେଟ୍ ହେଇଥାଏ। ତ ସେଗୁଡା ବେସିକାଲି କଣ କରେ, ଆମର ବଡିର ସ୍ଟ୍ରେସ୍ ଲେବୁଲକୁ ବହୁତ ବଢେଇ ଦିଏ, ଆଉ ଆପଣଙ୍କର ମାନସିକ ଚିନ୍ତା ବି ବଢିଯିବ ଆହୁରି, ଏବଂ ଆପଣଙ୍କର ମେଦବହୁଳତା ମଧ୍ୟ ହବ, ଆଉ ବିଭିନ୍ନ ପ୍ରକାର ଡାଇବେଟିସ ବା ଅନ୍ୟ ଲକ୍ଷଣ ମଧ୍ୟ ଦେଖାଯିବ। ସୋ ନିଦ୍ରା ଆଉ ଷ୍ଟ୍ରେସ୍ ଉପରେ ଆମର ହରମୋନ୍ ଉପରେ ବହୁତ ଇଫେକ୍ଟ ଅଛି।
1: ତାମାନେ ସାର୍, ମେଦବହୁଳତା ମଧ୍ୟ ହରମୋନ ଜନିତ ସମସ୍ୟାକୁ ଡାକି ଆଣିପାରେ?
0: ଇନଫ୍ୟାକ୍ଟ ମେଦବହୁଳତା ହେଲା ଗୋଟେ ହରମୋନ ଜନିତ ସମସ୍ୟା,
1: ଆଜ୍ଞା
0: ମେଦବହୁଳତା ହେଇଥାଏ ହରମୋନାଲ ଇମ୍ବାଲାନ୍ସ ହେବା ଯୋଗୁଁ। ସେଇଥିପାଇଁ ଆଜିକାଲି ବହୁତ ଗୁଡ଼େ ନୂଆ ଥେରାପି ଆସିଲାଣି, ହରମୋନ୍ସ ରିଲେଟେଡ୍ ଥେରାପି ଆସିଲାଣି ଯୋଉଟା ମେଦବହୁଳତାକୁ କମଉଛି। ଯୋଉ ଆପଣ ରିସେଣ୍ଟଲି ଶୁଣୁଥିବେ ବିଭିନ୍ନ ଡ୍ରଗ୍ସ ଯୋଉଟା ସପ୍ତାହକୁ ଆମେ ଇଞ୍ଜେକ୍ଟେବଲ ହିସାବରେ ଦଉଛୁ ଆଉ ଓଜନ କମଉଛୁ, ସେଗୁଡା ହରମୋନ୍ସ ବେସିକାଲି।
1: ଆଜ୍ଞା ସେ ଯୋଉ ମୋବାଇଲ ବା ଲ୍ୟାପଟପ୍ ରୁ ବାହାରୁଥିବା ବ୍ଲୁ ଲାଇଟ୍, ସେଇଟା ମଧ୍ୟ କ'ଣ ହରମୋନ୍ ଖରାପ କରିବାରେ
0: ନା
1: ସେ
0: ନା
1: ହେଲ୍ପ କରେ?
0: ସେଇଟା ନା,
1: ସେ ପ୍ଲାଷ୍ଟିକ ଡବାରେ ଗରମ ଖାଦ୍ୟ ରଖିଲେ ହରମୋନ୍ ଉପରେ ପ୍ରଭାବ ପଡେ କି?
0: ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ ଆପଣ ପଚାରିଲେ, ଯୋଉଟା କି ଆମେ ଏଣ୍ଡୋକ୍ରାଇନ ଡିସରପ୍ଟିଂ କେମିକାଲ୍ସ ବା ଇଡିସି ବୋଲି କହିଥାଉ। ଏଣ୍ଡୋକ୍ରାଇନ ଡିସରପ୍ଟିଂ କେମିକାଲ୍ସ କ'ଣ, ଯଦି ଆମ ପ୍ଲାଷ୍ଟିକରେ କେତେଗୁଡ଼ା କମ୍ପୋନେଣ୍ଟସ ଥାଏ ଯେମିତି ଫ୍ଥାଲେଟ୍ସ ଆଣ୍ଡ ଡିଫରେଣ୍ଟ କେମିକାଲ୍ସ ଥାଏ, ଯୋଉଟା କି ଆମେ ପ୍ରୋଲଙ୍ଗ ପ୍ଲାଷ୍ଟିକରେ ଯଦି ୟୁଜ୍ କରିବା, ଗରମ ପାଣି ପ୍ଲାଷ୍ଟିକରେ ରଖିକି ପିଇବା, କି ପ୍ଲାଷ୍ଟିକ ଟିକେ ବହୁ ସମୟ ବାହାରେ ରହିକି ତରଳିଲା ପରି ହଉଥିବ, ଆପଣ ସେଇଠୁ ପାଣି ଫାଣି କି ଖାଦ୍ୟ ଖାଇଲେ, ତ ସେଗୁଡା ହେଲା ବେସିକାଲି କଣ କରିବ, ଲଙ୍ଗ ରନ୍ରେ ଆପଣଙ୍କ ହର୍ମୋନାଲ ଇମ୍ବାଲାନ୍ସ କରିବ, ଏବଂ ସେଇଟା ମୋଷ୍ଟଲି ଛୁଆମାନଙ୍କ କ୍ଷେତ୍ରରେ ବେଶୀ ଆଫେକ୍ଟ କରେ। ଯୋଉମାନଙ୍କ କ୍ଷେତ୍ରରେ ମାନେ ଦେଖୁଥିବେ ଆପଣ ଆଜିକାଲି ଛୁଆମାନେ ଅଧିକା ଅର୍ଲି ମାଚ୍ୟୁରିଟି ଆସିଯାଉଛି, ଯେମିତି ଝିଅମାନେ 8 ବର୍ଷ ଆଗରୁ ତାଙ୍କର ପିରିୟଡ୍ସ ହେଇଯିବା ମଧ୍ୟ ଦେଖାଯାଉଛି, ପୁଅମାନେ ମଧ୍ୟ 9 ବର୍ଷ ଆଗରୁ ତାଙ୍କର ମାଚ୍ୟୁରିଟି ଆସିଯାଉଛି। ସୋ ସେଗୁଡା ଆକ୍ଚୁଆଲି ଆବନର୍ମାଲ ପ୍ରିକସିୟସ ପିବର୍ଟି ବୋଲି ଗୋଟେ ଆମେ କଣ୍ଡିସନ କହିଥାଉ, ଯୋଉଟା କି ଏଇସବୁ ହର୍ମୋନାଲ ଇମ୍ବାଲାନ୍ସ ଯୋଗୁଁ ହୋଇଥାଏ ଯଦି ଆମେ ଏଣ୍ଡୋକ୍ରାଇନ ଡିସରପ୍ଟିଂ କେମିକାଲ୍ସ ଯଦି ନେଇଥାଉ। ଏଇ ଏଣ୍ଡୋକ୍ରାଇନ ଡିସରପ୍ଟିଂ କେମିକାଲ୍ସରେ ଆମର ଖାଲି ପ୍ଲାଷ୍ଟିକ ନୁହଁ, ବିଭିନ୍ନ ପ୍ରକାର ପେଣ୍ଟ, ବିଭିନ୍ନ ପ୍ରକାରର କଲର୍ସ, ଆମର ଯୋଉଗୁଡା ଆମର ସାରରେ ୟୁଜ୍ ହଉଛି ଫର୍ଟିଲାଇଜର୍ସ, ଆମେ ବହୁତ ପରିମାଣରେ ଆମେ ଦେଖୁଛେ ଆମେ ପିଲାମାନେ ଯୋଉମାନେ ଚିକେନ ବ୍ରଏଲର ସେଗୁଡା ସବୁ ଖାଉଛନ୍ତି, ସେମାନେ ସବୁ ବେସିକାଲି ସେ ବ୍ରଏଲର୍ସ ଚିକେନ ଇଭେନ ଗୋଟ୍ସ ମଧ୍ୟ ସେମାନଙ୍କୁ ହରମୋନ୍ସ ଦିଆହେଇଥାଏ, ଏବଂ ଗାଈମାନଙ୍କ କ୍ଷେତ୍ରରେ ହରମୋନ୍ ଦିଆହେଇକି ମିଲ୍କ ବାହାର କରାହୁଏ। ତ ସେଗୁଡା ଆକ୍ଚୁଆଲି କଣ ହୁଏ, ଯଦି ଆମେ ପ୍ରୋଲଙ୍ଗ କନଜପ୍ସନ କରିବା ସେଗୁଡା ଆମର ମଣିଷର ହରମୋନଟାକୁ ଚେଞ୍ଜ କରେ। ସୋ ସେଗୁଡା ଛୁଆମାନଙ୍କ କ୍ଷେତ୍ରରେ ବେଶୀ ପ୍ରୋବ୍ଲେମେଟିକ ହେଇଥାଏ।
1: ଆଜ୍ଞା, ଯେମିତି ଡାଇବେଟିସ କଥା କହୁଥିଲେ, ହର୍ମୋନାଲ ଇମ୍ବାଲାନ୍ସ ଯଦି ଆମେ ଠିକ ନ କରିବା ତ ଡାଇବେଟିସ ହେବାର ଚାନ୍ସ ବଢି ଯାଇଥାଏ?
0: ଆମର ବେସିକାଲି ଏଥିରେ ମୁଁ କହିଦେବାକୁ ଚାହୁଁଛି ଯେ ଡାଇବେଟିସ ଗୋଟେ ହର୍ମୋନାଲ ପ୍ରୋବ୍ଲେମ,
1: ଆଜ୍ଞା
0: ବିକଜ ଆମର ମେନ ହର୍ମୋନ ଯୋଉଟା ଡାଇବେଟିସ କରେଇଥାଏ ସେଟା ହେଲା ଇନସୁଲିନ। ଇନସୁଲିନ ହେଲା ଆମର ଅଗ୍ନାଶୟରୁ ବାହାରିଥାଏ, ଏବଂ ସେଇଟା ଆମର ବଡିର ରକ୍ତର ବ୍ଲଡ୍ ଗ୍ଲୁକୋଜଟାକୁ କଣ୍ଟ୍ରୋଲ କରିଥାଏ। ତ ଯଦି ଆମେ ଏଇ ହରମୋନଟା ଯଦି ଠିକ ଭାବରେ କ୍ଷରଣ ହଉନି, କିମ୍ବା ଯଦି ଠିକ କ୍ଷରଣ ହଉଛି କିନ୍ତୁ କାମ କରୁନି ଯେମିତି ଇନସୁଲିନ, ତାହେଲେ ଆମର ମଧୁମେହ ବା ଡାଇବେଟିସ ହେଇଥାଏ। ତ ଡାଇବେଟିସ ହରମୋନାଲ ପ୍ରୋବ୍ଲେମ କରେନି, ରାଦର ଡାଇବେଟିସ ନିଜେ ଗୋଟେ ହର୍ମୋନାଲ ପ୍ରୋବ୍ଲେମ, ସେଥିପାଇଁ ଆମେ ସବୁବେଳେ କହୁ ଯେ ଆପଣ ଡାଇବେଟିସ ହେଲେ ଆପଣ ଏଣ୍ଡୋକ୍ରିନୋଲୋଜିଷ୍ଟ ମାନଙ୍କୁ ଦେଖାନ୍ତୁ, ସେଇଥିପାଇଁ ପ୍ରପର ଟ୍ରିଟମେଣ୍ଟ ହେଇପାରିବେ ସେଇଥିରେ।

0: ସାର୍ ଆମେ ଯଦି ଗର୍ଭଧାରଣ ଆଉ ଆମେ ସ୍ତନ୍ୟପାନ କଥା ଆଲୋଚନା କରିବା ତ ଡେଲିଭରି ପରେ କେତେ ଦିନ ପରେ ଜଣଙ୍କର ହରମୋନ୍ ନର୍ମାଲ ହୋଇଥାଏ?
1: ଫିମେଲ ମାନଙ୍କ କ୍ଷେତ୍ରରେ ହରମୋନଟା ଗୋଟେ ବହୁତ ହି କମ୍ପ୍ଲେକ୍ସ ଫେନୋମେନନ। ଯଦି ଆମେ ପୁରୁଷ ଆଉ ସ୍ତ୍ରୀ ଲୋକମାନଙ୍କୁ ଧରିବା, ସ୍ତ୍ରୀ
0: ଆଜ୍ଞା
1: ଲୋକଙ୍କ କ୍ଷେତ୍ରରେ ହରମୋନଟା ବହୁତ କମ୍ପ୍ଲେକ୍ସ, ସେଇଟା ସାଇକ୍ଲିକାଲି ହୁଏ। ଯେମିତି ପ୍ରତି ମାସରେ ଆପଣ ଋତୁସ୍ରାବ ହୁଏ, ସେଇଟା ଗୋଟେ ସେଇ ଋତୁସ୍ରାବଟା ବି ପୁରା ହରମୋନାଲ ରେଗୁଲେଟେଡ। ସିମିଲାରଲି ଯଦି ଆପଣ ଗର୍ଭବତୀ ହେଲେ, ତାହେଲେ ଗର୍ଭାବସ୍ଥାରେ ମଧ୍ୟ ବିଭିନ୍ନ ହରମୋନର ଚେଞ୍ଜେସ୍ ହୁଏ। ଛୁଆ ଡେଲିଭରି ହେଲା ପର୍ଯ୍ୟନ୍ତ ଚେଞ୍ଜେସ୍ ହୁଏ, ଛୁଆର ଡେଲିଭରିର 6 ମାସ ପର୍ଯ୍ୟନ୍ତ ମଧ୍ୟ ହରମୋନାଲ ଚେଞ୍ଜେସ୍ ହୁଏ। ତ ଏଟା ଗୋଟେ ପୁରା ଡାଇନାମିକ୍ ପ୍ରୋସେସ ଆକ୍ଚୁଆଲି।
0: ଆଜ୍ଞା ସାର୍, ଆମେ ଜାଣିଛେ ଯେ ଯଦି ହରମୋନାଲ ଇମ୍ବାଲାନ୍ସ ହେଉଛି ସ୍କିନ ଚୁଟି ଆଉ ଶରୀର ଉପରେ ଏହାର ପ୍ରଭାବ ପଡିଥାଏ, ତ ଜଣ ଜଣଙ୍କର ବେକରେ ମଧ୍ୟ କଳା ଦାଗ ପଡିଥାଏ, ଏହା କ'ଣ ହରମୋନ ଜନିତ ସମସ୍ୟା?
1: ନିହାତି ନିହାତି ଆପଣ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପଚାରିଲେ। ଆପଣ ଦେଖିଥିବେ ଆଜିକାଲି ଲୋକମାନେ ଯୋଉମାନେ ମେଦବହୁଳ ବା ମୋଟାପାର ଶିକାର ହେଇଥାନ୍ତି, ତାଙ୍କର ଗଳା ପାଖଟା କଳା ହେଇଥାଏ, ତାଙ୍କ ମୁହଁ କଳା ଥାଏ। ଛୁଆମାନଙ୍କ କ୍ଷେତ୍ରରେ ଯୋଉମାନେ ଟିକେ ମୋଟା ଥାନ୍ତି, ତାଙ୍କର ଗଳା ପାଖରେ, କାଖରେ କିମ୍ବା ହାତରେ ଏଗୁଡା ସବୁ କଳା ଦାଗ ପଡିଯାଇଥାଏ। ମହିଳା ନୁହଁ, ସେଇଟା ହେଲା ଗୋଟେ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ, ଆମେ ଯାହା କହୁ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ। ସେଇଟା ହେଲା ଇଜ୍ ଏ ସାଇନ୍ ଅଫ୍ ଇନ୍ସୁଲିନ୍ ରେଜିଷ୍ଟାନ୍ସ। ଆମର ମୁଁ ଯେମିତି କହିଲି ଆମ ଅଗ୍ନାଶୟରୁ ଗୋଟେ ହରମୋନ ବାହାରେ ଇନ୍ସୁଲିନ ଠିକ ଭାବରେ କାମ ନ କଲା, ତାହେଲେ ଆମେ ତାକୁ ଇନ୍ସୁଲିନ ରେଜିଷ୍ଟାନ୍ସ କହିଥାଉ। ମୋଟାପା ବା ମେଦବହୁଳ ହେଲେ ସେ ଇନ୍ସୁଲିନ ରେଜିଷ୍ଟାନ୍ସ ଟା ବଢି ଯାଇଥାଏ, ଏବଂ ସେଟା ଏଇ ଯୋଉ ମାନେ ଆମର ଗଳା କିମ୍ବା ଆମର କାଖ ପାର୍ଶ୍ୱ କିମ୍ବା ଯୌନାଙ୍ଗ ପାଖ ଏଗୁଡା କଳା କରିଦେଇଥାଏ, ତାକୁ ଆମେ ଆକାନ୍ଥୋସିସ୍ ନାଇଗ୍ରିକାନ୍ସ କହିଥାଉ।
0: ରାତିରେ ଅତ୍ୟଧିକ ଝାଳ ବୋହିବା କ'ଣ ହରମୋନ ପାଇଁ ହୁଏ?
1: ଡାଇବେଟିସ ବା ମଧୁମେହ ହୋଇଥାଏ, ଯଦି ତାଙ୍କ କ୍ଷେତ୍ରରେ ଯଦି ରକ୍ତ ଶର୍କରା କମିଯାଏ ଆଉ ରାତିରେ କମେ, ତାହେଲେ ପ୍ରଚୁର ପରିମାଣରେ ଝାଳ ବୋହିଥାଏ, ତାକୁ ଆମେ ହାଇପୋଗ୍ଲାଇସିମିଆ ବୋଲି କହିଥାଉ।
0: ଆଜ୍ଞା ସାର୍, ହରମୋନ ବଟିକା ଖାଇଲେ ମଧ୍ୟ ଓଜନ ବଢେ ଯେ ଆମେ ଶୁଣିଛେ, ବନ୍ଦ କଲେ ପୁଣି ସେହି ସମସ୍ୟା ଉପୁଜେ, ଏହାର ସତ୍ୟାସତ୍ୟ କେତେ?
1: ଆକ୍ଚୁଆଲି ହରମୋନ ବଟିକା ବୋଲି ସେମିତି କିଛି ନଥାଏ, ଆମ ବଡିରେ
0: ଆଜ୍ଞା
1: ବିଭିନ୍ନ ହରମୋନ ଅଛି। ଯଦି ସେଟା କମ୍ ରହୁଛି ଆମେ ଔଷଧ ଦେଇଥାଉ ସପ୍ଲିମେଣ୍ଟ ହିସାବରେ, ଯଦି ଅଧିକା ରହୁଛି ତାକୁ କମେଇବା ପାଇଁ ଔଷଧ ଦିଆଯାଇଥାଏ। ସୋ ହରମୋନ ଟାବଲେଟ ବହୁତ ପ୍ରକାର ଥାଏ, ଯେମିତିକି ଆପଣ ଥାଇରଏଡ୍ କୁ ବି ଗୋଟେ ହରମୋନ ଟାବଲେଟ, ଆପଣ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଆମେ ଯୋଉ ଇଷ୍ଟ୍ରୋଜେନ୍ ଟାବଲେଟ ଦଉ ସେଇଟା ବି ହରମୋନ ଟାବଲେଟ, ପୁରୁଷମାନଙ୍କ କ୍ଷେତ୍ରରେ ଇଞ୍ଜେକ୍ସନ ଟେଷ୍ଟୋଷ୍ଟେରୋନ ଦିଆଯାଇଥାଏ, କର୍ଟିସନ ଗୋଟେ ହାଇଡ୍ରୋକର୍ଟିସନ ଟାବଲେଟ ଦିଆଯାଇଥାଏ। ସବୁ ବିଭିନ୍ନ ହରମୋନ ଟାବଲେଟ ଅଛି, ଆମେ ଗୋଟେ ତାକୁ ଜେନେରାଲାଇଜ କରିପାରିବାନି ଯେ ଏଇ ହରମୋନ ଟାବଲେଟ ଯୋଗୁଁ ଏଇଟା ହେଇଥାଏ ବୋଲି।
0: ଆଜ୍ଞା, ଯୋଉ ଆମେ ଯଦି ଚିକିତ୍ସା ପଦ୍ଧତି କଥା ଆଲୋଚନା କରିବା, କ'ଣ ସବୁ ଚିକିତ୍ସା ପଦ୍ଧତି ରହିଛି ଯାହାଫଳରେ ହରମୋନ ଜନିତ ସମସ୍ୟାରୁ ଆମେ ଦୂରେଇ ରହିପାରିବା?
1: ଚିକିତ୍ସା ପଦ୍ଧତି ଶୁଣନ୍ତୁ, ଆମର ମାନେ ଆମ ସବଜେକ୍ଟର ବା ଏଣ୍ଡୋକ୍ରିନୋଲୋଜିର ସବୁଠୁ ଭଲ ଜିନିଷ ହେଲା ସବୁ ଜିନିଷ ପାଇଁ ଆମର ଚିକିତ୍ସା ଅଛି। ଆମର ଏମିତି କୌଣସି ରୋଗ ନାହିଁ ଯେ ଯାହାର ଚିକିତ୍ସା ନାହିଁ। ସୋ ସେଇଥିପାଇଁ ଯଦି ଆପଣଙ୍କର ହରମୋନ ରିଲେଟେଡ୍ ପ୍ରୋବ୍ଲେମ ଅଛି, ତାହେଲେ ନିହାତି ନିଜର ପାଖରେ ଯିଏ ଏଣ୍ଡୋକ୍ରିନୋଲୋଜିଷ୍ଟ ଅଛନ୍ତି, ପ୍ରପର ଟ୍ରେନ୍ଡ ଏଣ୍ଡୋକ୍ରିନୋଲୋଜିଷ୍ଟ, ତାଙ୍କୁ ଦେଖେଇବେ ଆଉ ସେମାନେ କୋଉ ହରମୋନ ଅଧିକା ଅଛି କି କମ୍ ଅଛି ସେଇଟା ପ୍ରଥମେ ନିରାକରଣ କରାଯାଏ। ଆମର ମାନେ ଆମେ ଯେମିତି ପ୍ରୋସିଡ କରୁ ଆମର ଡାଇଗ୍ନୋସିସ ରେ, ବଡିର କୋଉ ହରମୋନଟା ଅଧିକା ଅଛି କିମ୍ବା କମ୍ ଅଛି ସେଇଟା ଆମେ ପ୍ରଥମେ ଡାଇଗ୍ନୋସ କରୁ, ବିଭିନ୍ନ ଟେଷ୍ଟ କରାହୁଏ, କ୍ଲିନିକାଲ ଫିଚର୍ସ ଦେଖାଯାଏ, ଏବଂ ତାପରେ ଯାଇକି ଆମେ ପ୍ରପର ଔଷଧି ତାଙ୍କୁ ଦିଆହେଇଥାଏ। ଯଦି ଡେଫିସିଏନ୍ସି ଅଛି ଆମେ ସେଇ ହରମୋନଟା ଦେଇଥାଉ, ଯଦି ଅଧିକା ଅଛି ତାହେଲେ ବିଭିନ୍ନ ପ୍ରକାର ଔଷଧ ଅଛି ସେଇ ହରମୋନଟାକୁ କମ୍ କରାହେଇଥାଏ।
0: ଆମେ ଯଦି ଡୁଜ୍ ଆଉ ଡୋଣ୍ଟସ୍ କଥା ଆଲୋଚନା କରିବା, ତ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ସେ ସମ୍ପର୍କରେ ଆପଣ କ'ଣ କହିବେ?
1: ତ ଏଇଥିରେ ମୁଁ କହିଦେବାକୁ ଚାହୁଁଛି ଯେ ଯଦି ଆପଣ ନିଜର ଲାଇଫ ଷ୍ଟାଇଲ ବା ଜୀବନଶୈଳୀଟାକୁ ଠିକ ଟାଇମରେ ରଖୁଛନ୍ତି, ଠିକ ଟାଇମରେ ଖାଉଛନ୍ତି, ଠିକ ଟାଇମରେ ଶୋଉଛନ୍ତି, ପାଣି ଠିକ ହିସାବରେ ପିଉଛନ୍ତି ଏବଂ ପ୍ରପର ଅର୍ଗାନିକ ଜିନିଷ ଖାଉଛନ୍ତି, ତାହେଲେ ବହୁ ପରିମାଣରେ ଆପଣ ହରମୋନ ରିଲେଟେଡ୍ ଡିସଅର୍ଡର୍ସ କଣ୍ଟ୍ରୋଲ କରିପାରିବେ। କିନ୍ତୁ ଏଇଥିରେ ମୁଁ କହି ରଖିବାକୁ ଚାହୁଁଛି ଯେ ଖାଲି ଲାଇଫ ଷ୍ଟାଇଲ ମଡିଫାଏ କଲେ ହବନି, ଆପଣଙ୍କୁ ହରମୋନ ରୋଗ କାହିଁକି ହେଇଛି, କୋଉ ରୋଗ ହେଇଛି ଏବଂ କୋଉ ପଦ୍ଧତିରେ ତାକୁ ଟ୍ରିଟମେଣ୍ଟ କରାଯିବ ସେଇଟା ନିହାତି ଆପଣ ଡକ୍ଟରଙ୍କ ପରାମର୍ଶ କ୍ରମେ କରିପାରିବେ।
0: ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଯେ ସେମାନେ ମଧ୍ୟ ଏହି ହରମୋନ ଜନିତ ସମସ୍ୟାକୁ ଜାଣିପାରିବେ ଏବଂ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଠିକ୍ ଚିକିତ୍ସା ପଦ୍ଧତି ଗ୍ରହଣ କରିପାରିବେ?
1: ଆଇ ଥିଙ୍କ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଯେ ମୁଁ ଏଇ ଶ୍ରୋତାମାନଙ୍କୁ ଏଇଥିରେ କହି ରଖିବାକୁ ଚାହୁଁଛି ଯେ ଆପଣଙ୍କ କ୍ଷେତ୍ର ହରମୋନ ଗୋଟେ ବହୁତ ବଡ ଅମ୍ବ୍ରେଲା ବ୍ରାଞ୍ଚ ଆକ୍ଚୁଆଲି ବା ଏଣ୍ଡୋକ୍ରିନୋଲୋଜି ଆମେ କହୁ। ଯଦି ଆପଣଙ୍କ କ୍ଷେତ୍ରରେ ହରମୋନ ରିଲେଟେଡ୍ ପ୍ରୋବ୍ଲେମ ଅଛି, ଫର ଏକ୍ସାମ୍ପଲ ମୁଁ କହିଦେଉଛି କୋଉ କୋଉ ରୋଗ ଗୁଡା ହରମୋନ ରିଲେଟେଡ୍। ଫର ଏକ୍ସାମ୍ପଲ ଆପଣଙ୍କୁ ଯଦି ଡାଇବେଟିସ୍ ଅଛି, ଟାଇପ୍ 1 ହଉ କି ଟାଇପ୍ 2 ହଉ କି ଏନି ଟାଇପ୍ସ ଅଫ୍ ଡାଇବେଟିସ୍ ଅଛି, ଯଦି ଆପଣଙ୍କ କ୍ଷେତ୍ରରେ ସର୍ଟ ଷ୍ଟେଚର୍ ବା ଛୁଆ ଆପଣଙ୍କ ହାଇଟ୍ ବଢୁନି, ଯଦି ଛୁଆର ପିବର୍ଟି ଟିକେ ଅର୍ଲି ହଉଛି କି ଡିଲେ ହଉଛି, ଯଦି ଆପଣଙ୍କ କ୍ଷେତ୍ରରେ ଥାଇରଏଡ୍ର ସମସ୍ୟା ଅଛି, ଯଦି ଆପଣଙ୍କର ମେଦବହୁଳତା ବା ଓବେସିଟି ଅଛି, କିମ୍ବା ଅଷ୍ଟିଓପୋରୋସିସ୍ ବା ବୋନ୍ଟା ୱିକ୍ ଅଛି, କିମ୍ବା

0: ଲୋକ ମାନଙ୍କ କ୍ଷେତ୍ରରେ ଯଦି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ଅଛି, ତାହେଲେ ଆପଣ କାଳ ବିଳମ୍ବ ନ କରି ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟ ପାଖରେ ଦେଖେଇବାର ଅଛି। ଏଣ୍ଡୋକ୍ରିନୋଲୋଜିଷ୍ଟ ମାନେ ହେଲେ ଯେଉଁମାନେ ଏମ୍ଡି ମେଡିସିନ ବା ମେଡିସିନ ଡିଗ୍ରୀ ହାସଲ କରିଥାନ୍ତି, ତାପରେ ସେମାନେ 3 ବର୍ଷ ପୁଣି ସୁପର ସ୍ପେଶିଆଲିଟି ଅଫ୍ ଏଣ୍ଡୋକ୍ରାଇନ୍ ବା ହରମୋନ୍ ରିଲେଟେଡ୍ ଡିସଅର୍ଡର୍ର ଟେଷ୍ଟ ମାନେ ପଢିଥାନ୍ତି, ସେମାନଙ୍କୁ ଏଣ୍ଡୋକ୍ରିନୋଲୋଜିଷ୍ଟ କୁହାଯାଏ। ସୋ ଆପଣ ନିହାତି ନିଜର ଏଣ୍ଡୋକ୍ରିନୋଲୋଜିଷ୍ଟକୁ ଦେଖେଇ ଦେବାଟା ଜରୁରୀ।
1: ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ନମସ୍କାର, ନମସ୍କାର, ଥ୍ୟାଙ୍କ ୟୁ।
2: ନମସ୍କାର
1: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ହରମୋନାଲ ଇମ୍ବାଲାନ୍ସ ଯୋଗୁଁ ଉପୁଜିଥିବା ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ପ୍ରଫେସର ଡକ୍ଟର ସମ୍ବିତ କୁମାର ଦାସଙ୍କ ଠାରୁ। ଶ୍ରୋତାବନ୍ଧୁ, କହିବାକୁ ଗଲେ ହରମୋନାଲ ଇମ୍ବାଲାନ୍ସ ଆଜିର ସମୟର ଏକ ନୀରବ ମହାମାରୀ। ଏହା କୌଣସି ଏକ ରୋଗ ନୁହେଁ, ବରଂ ଆମ ଅସନ୍ତୁଳିତ ଜୀବନଶୈଳୀର ପ୍ରତିଫଳନ। ଶରୀର ଯେତେବେଳେ ବାରମ୍ବାର ସଙ୍କେତ ଦିଏ, ଥକାପଣ, ଓଜନ ବୃଦ୍ଧି, ମାନସିକ ଅସ୍ଥିରତା, ଅନିୟମିତ ଋତୁସ୍ରାବ ମାଧ୍ୟମରେ, ସେତେବେଳେ ତାକୁ ଅଣଦେଖା କରିବା ନିଜ ସ୍ୱାସ୍ଥ୍ୟ ପ୍ରତି ଅନ୍ୟାୟ। ସମାଧାନର ଚାବିକାଠି କେବଳ ଔଷଧ କାନ୍ଥରେ ଝୁଲୁ ନାହିଁ, ଏହା ଲୁଚି ରହିଛି ଆମର ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ ଭିତରେ। ସନ୍ତୁଳିତ ଓ ପ୍ରାକୃତିକ ଖାଦ୍ୟ, 7-8 ଘଣ୍ଟା ଗଭୀର ନିଦ, ପ୍ରତିଦିନ 30 ମିନିଟ୍ ଶାରୀରିକ ପରିଶ୍ରମ, ସୂର୍ଯ୍ୟାଲୋକ ସହ ମିତ୍ରତା ଓ ମାନସିକ ଚାପକୁ ନିୟନ୍ତ୍ରଣ, ଏହି 5ଟି ସ୍ତମ୍ଭ ଉପରେ ହିଁ ହରମୋନର ସନ୍ତୁଳନ ଛିଡ଼ା ହୋଇଛି। ଶ୍ରୋତାବନ୍ଧୁ, ଶରୀରକୁ ଠିକ୍ କରିବା ପାଇଁ ଶରୀରକୁ ସମୟ ଦେବାକୁ ପଡ଼ିବ। କ୍ୱିକ୍ ଫିକ୍ସ ବା ମ୍ୟାଜିକ୍ ବଟିକା ଏଠାରେ କାମ ଦେବ ନାହିଁ। ଯଦି ଲକ୍ଷଣ ଦୀର୍ଘଦିନ ଧରି ରହୁଛି, ତେବେ ସଙ୍କୋଚ ନ କରି ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ। ଠିକ୍ ସମୟରେ ରକ୍ତ ପରୀକ୍ଷା ଓ ସଠିକ୍ ନିର୍ଦ୍ଦେଶନା ବଡ଼ ରୋଗରୁ ବଞ୍ଚାଇ ପାରିବ। ଆମେ ଯେତେ ପ୍ରକୃତି ନିକଟକୁ ଫେରିବା, ଆମ ହରମୋନ ସେତେ ସନ୍ତୁଳିତ ରହିବ, କାରଣ ଶରୀର ନିଜେ ଜଣେ ବଡ଼ ଡାକ୍ତର, ତାକୁ କେବଳ ସଠିକ୍ ପରିବେଶ ଦରକାର। ଆଜିଠାରୁ ନିଜ ଶରୀରର କଥା ଶୁଣିବା ଆରମ୍ଭ କରନ୍ତୁ, କାରଣ ସୁସ୍ଥ ହରମୋନ ହିଁ ସୁସ୍ଥ ଜୀବନର ଆଧାର। ତେଣୁ ଏତିକି କହିପାରିବା, ସଚେତନ ହୁଅନ୍ତୁ, ସୁସ୍ଥ ରୁହନ୍ତୁ। ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର। ଶ୍ରୋତାବନ୍ଧୁ, ରାତ୍ର ଭୋଜନ କରିବା ପରେ କିଛି ଲୋକ ମିଠା ଖାଇବାକୁ ଭଲ ପାଇଥାନ୍ତି, ଚକୋଲେଟ୍ ହେଉ ବା ଯେକୌଣସି ମିଠା ଖାଇଥାନ୍ତି। ଏହା ସେମାନଙ୍କର ନୀତିଦିନିଆ ଅଭ୍ୟାସ ହୋଇଥାଏ। ଯଦି ଏପରି କରୁଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ। ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ରାତ୍ର ଭୋଜନ କରିବା ପରେ ମିଠା ଖାଇବା ଦ୍ୱାରା ଆମ ଶରୀରରେ ହଠାତ୍ ବ୍ଲଡ୍ ସୁଗର ଲେବୁଲ ବଢିଯାଇଥାଏ, କିଛି ସମୟ ପରେ ପୁଣି ବ୍ଲଡ୍ ସୁଗର ଲେବୁଲ କମିଯାଇଥାଏ। ବ୍ଲଡ୍ ସୁଗର ହଠାତ୍ ବଢିବା ଓ କମିବା ଦ୍ୱାରା ରାତିରେ ଆମକୁ ଠିକ୍ ଭାବରେ ନିଦ ହୋଇନଥାଏ, ଫଳରେ ସକାଳେ ହାଲିଆ ଲାଗିଥାଏ। ତା ସହିତ ରାତିରେ ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ଶୀଘ୍ର ବୃଦ୍ଧି ପାଇଥାଏ। ମିଠା ମେଲାଟୋନିନ୍କୁ ନିୟନ୍ତ୍ରଣ କରେ, ଯାହା ନିଦକୁ ନିୟନ୍ତ୍ରଣ କରିଥାଏ। ରାତିରେ ମିଠା ଖାଇଲେ କୋଲେଷ୍ଟ୍ରୋଲ ବୃଦ୍ଧି ହୋଇଥାଏ, ଫଳରେ ନିଦ ଠିକ୍ରେ ହୋଇନଥାଏ। ମିଠା ଜାତୀୟ ଜିନିଷରେ କାର୍ବୋହାଇଡ୍ରେଟ୍ ମଧ୍ୟ ଅଧିକ ରହିଥାଏ। ଶ୍ରୋତାବନ୍ଧୁ, ମଧୁମେହ ରୋଗୀମାନେ ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ ନୁହେଁ, ଏହା ସେମାନଙ୍କ ଶରୀର ପାଇଁ ହାନିକାରକ। ରାତିରେ ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ରାତି ଭୋଜନ ପରେ ମିଠା ଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ମଧ୍ୟ ରହିଥାଏ। ବେଳେବେଳେ ପେଟ ଖରାପ ହେବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ, ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ। ଯଦି ଆପଣଙ୍କର ବାରମ୍ବାର ପେଟ ଖରାପ ହେଉଛି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପେଟ ଯନ୍ତ୍ରଣା ସହିତ ବଦହଜମି କିମ୍ବା ଅତ୍ୟଧିକ ଗ୍ୟାସ ଗୁରୁତର ହୋଇପାରେ। ଖରାପ ଖାଦ୍ୟପେୟ, ଚାପ ଏବଂ ଅନିୟମିତ ଦିନଚର୍ଯ୍ୟା ପେଟ ସମସ୍ୟାର ପ୍ରମୁଖ କାରଣ, କିନ୍ତୁ ଦୀର୍ଘକାଳୀନ ସମସ୍ୟା ଗମ୍ଭୀର ରୋଗର କାରଣ ହୋଇପାରେ। ବାରମ୍ବାର ପେଟ ଯନ୍ତ୍ରଣାର କାରଣ ଏବଂ ଏହି ସମସ୍ୟାକୁ କିପରି ରୋକାଯାଇପାରିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୋତାବନ୍ଧୁ, ବାରମ୍ବାର ପେଟ ଖରାପ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଖରାପ ଖାଦ୍ୟ। ଆଜିକାଲି ଲୋକମାନେ ବହୁତ ରିଫାଇନ୍ ମଇଦା ଖାଇବାକୁ ଭଲ ପାଉଛନ୍ତି। ରିଫାଇନ୍ ମଇଦା ସହଜରେ ହଜମ ହୁଏ ନାହିଁ, ତେଣୁ ଏହା ଅନ୍ତଃନଳୀରେ ପଚିଯାଏ ଏବଂ ପେଟ ଯନ୍ତ୍ରଣା ହୁଏ। କିଛି ଲୋକଙ୍କୁ କ୍ଷୀର, ଗ୍ଲୁଟେନ୍ କିମ୍ବା କିଛି ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ, ଏହାଦ୍ୱାରା ପେଟ ଫୁଲିବା, ଡାଇରିଆ ସୃଷ୍ଟି ହୋଇପାରେ। ଯଦି ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ବାରମ୍ବାର ଡାଇରିଆ କିମ୍ବା

0: କୋଷ୍ଠକାଠିନ୍ୟ ଦୀର୍ଘ ସମୟ ଧରି ଲାଗି ରହେ ତେବେ ଏହା ବଡ଼ ସମସ୍ୟାର କାରଣ ହୋଇପାରେ। କିଛି କ୍ଷେତ୍ରରେ ଏହା ଅନ୍ତନଳୀର ଅଲସର କିମ୍ବା ପ୍ରଦାହ ଯୋଗୁଁ ମଧ୍ୟ ହୋଇପାରେ। ଡାକ୍ତରଙ୍କର ମତରେ ବାରମ୍ବାର ପେଟ ଖରାପ ହେବା ଚିନ୍ତାର କାରଣ। ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର। ପେଟ ଖରାପ ହେବା ଅର୍ଥ ହେଉଛି ଖାଦ୍ୟ ଠିକ୍ ଭାବରେ ହଜମ ନହେବା। ଯଦି ଆପଣ ମାସରେ ଥରେ ଏହି ସମସ୍ୟା ଅନୁଭବ କରନ୍ତି ତେବେ ଠିକ୍ ଅଛି, କିନ୍ତୁ ଯଦି ଏହା ବାରମ୍ବାର ଘଟୁଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ, କାରଣ ପ୍ରାରମ୍ଭିକ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବରେ ଚିକିତ୍ସା କଲେ ଅନ୍ତନଳୀ କର୍କଟ ମଧ୍ୟ ହୋଇପାରେ। ଓଜନ ହ୍ରାସ, ବାରମ୍ବାର ବାନ୍ତି ହେବା, ମଳରେ ରକ୍ତ ପଡ଼ିବା, ଦୁର୍ବଳ ଲାଗିବା, କ୍ଲାନ୍ତି ଅନୁଭବ ହେବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ଶ୍ରୋତାବନ୍ଧୁ, ତେଣୁ ଫାଷ୍ଟଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଦିନକୁ ଅତିକମ୍ରେ 7 ଗ୍ଲାସ୍ ପାଣି ପିଅନ୍ତୁ। ସବୁଜ ପନିପରିବା ଓ ଋତୁକାଳୀନ ଫଳ ଖାଆନ୍ତୁ। ଆପଣଙ୍କ ଖାଦ୍ୟରେ ଫାଇବରଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
1: ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ।
0: ଶ୍ରୋତାବନ୍ଧୁ, ଆଜିର ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ, ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢ଼ିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢ଼ୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରର ଓଜନ କିପରି ହ୍ରାସ କରିବେ, ଆସନ୍ତୁ ଜାଣିବା। ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷ କରି କିଛି ଦିନ ପାଇଁ ଚିନି ଖାଇବା କମ୍ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କର ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରି ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରି ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀରରେ ଇନ୍ସୁଲିନ୍ର ସ୍ତର ବଢ଼ିଯାଇଥାଏ। ଇନ୍ସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନ୍ସୁଲିନ୍ର ସ୍ତର ବଢ଼ିଯାଏ ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍ କଲେ ଶରୀରରେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ। ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢ଼ିଥାଏ, ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। ଶ୍ରୋତାବନ୍ଧୁ, ଚିନିମୁକ୍ତ ପାନୀୟ ଯେମିତି ସୋଡ଼ା, କୋଲ୍ଡ ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍ ସାମିଲ କରନ୍ତୁ। ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ। ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଶ୍ରୋତାବନ୍ଧୁମାନେ ଶୁଣିଥିଲେ କାର୍ଯ୍ୟକ୍ରମ ନିରାମୟର ପୁନଃ ପ୍ରସାରଣ। ଉପସ୍ଥାପନାରେ ଥିଲେ ସୁପ୍ରିୟା ପଟ୍ଟନାୟକ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶ୍ରୋତାବନ୍ଧୁ, ଅଧିବେଶନରେ ସମୟ ବର୍ତ୍ତମାନ ଶୁଣିବା ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଭଜନଟି ରହିଛି ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ପ୍ରଫୁଲ୍ଲକରଙ୍କ ଗୀତ ରଚନା ତାଙ୍କ ନିଜସ୍ୱ ସଙ୍ଗୀତ ସଂଯୋଜନାରୁ।

ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ ସମୟରେ ବିଜୁଳି ଘଡ଼ଘଡ଼ି, ଝଡ଼ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ